କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଆକାଶବାଣୀ ପୁରୀ ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 8 ଦିନ ଇଂରାଜୀ 2026 ମସିହା ମେ ମାସ 29 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:35 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ

ଶ୍ରୋତାବନ୍ଧୁ ଏ ଗୀତଟି ସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୀତଟିକୁ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ପୁରାତନ ରଚନାରୁ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ସିଏ ତୁମର ବନ୍ଧୁ ନୁହେଁ ଯିଏ ତୁମକୁ ତୁମର ନିମ୍ନତର ସ୍ତରକୁ ଖସି ଆସିବାକୁ ପ୍ରରୋଚିତ କରେ। ସେ ତୁମର ବନ୍ଧୁ ନୁହେଁ ଯିଏ ତା ସହିତ ତୁମକୁ ନିର୍ବୋଧ କାର୍ଯ୍ୟ ସବୁକୁ କରିବାକୁ ପ୍ରବର୍ତ୍ତାଏ, କିମ୍ବା ତା ସହିତ ତୁମକୁ ଅପଥରେ ଯିବା ପାଇଁ ମତାଏ, କିମ୍ବା ତୁମେ ଯାହା ସବୁ ଖରାପ କାମ କର ତାକୁ ସମର୍ଥନ ଜଣାଏ। ଏଇଟା ଏକଦମ ସ୍ପଷ୍ଟ କଥା। ସଂକ୍ରାମକ ରୋଗୀକୁ ଆମେ ସାବଧାନ ହେଇ ଏଡ଼େଇ ଯାଉ, ତାର ସାନ୍ନିଧ୍ୟକୁ ଆସିବାକୁ ଚାହୁଁନା। ସାଧାରଣତଃ ତାକୁ ଅନ୍ୟଠାରୁ ପୃଥକ କରି ରଖାଯାଏ, କାରଣ ତା ନହେଲେ ତାଠାରୁ ରୋଗ ଅନ୍ୟମାନଙ୍କ ପାଖକୁ ବ୍ୟାପିଯାଏ। କିନ୍ତୁ ପାପର ସଂକ୍ରାମକତା, କଦାଚାରର ସଂକ୍ରାମକତା, ଭ୍ରଷ୍ଟାଚାର, ମିଥ୍ୟାଚାର ଓ ଆଦିମ ସ୍ୱଭାବଗୁଡ଼ିକର ସଂକ୍ରାମକତା ରୋଗର ସଂକ୍ରମଣ ଅପେକ୍ଷା ଯେ ଅନନ୍ତ ଗୁଣରେ ଭୟଙ୍କର। ତେଣୁ ଏସବୁକୁ ଖୁବ୍ ସାବଧାନତାର ସହିତ ପରିହାର କରିବା ଉଚିତ। ତୁମେ ସେଇ ବ୍ୟକ୍ତିଟିକୁ ତୁମର ସର୍ବୋତ୍ତମ ବନ୍ଧୁ ବୋଲି ଭାବିବ, ଯିଏକି ତୁମକୁ ସ୍ପଷ୍ଟ କହିଦେବ ଯେ ସେ କୌଣସି ପ୍ରକାର ମନ୍ଦ କିମ୍ବା କୁତ୍ସିତ କାର୍ଯ୍ୟରେ ଭାଗ ନେବ ନାହିଁ, ଏବଂ ଯିଏ ତୁମକୁ ସମସ୍ତ ପ୍ରକାର ନିମ୍ନସ୍ତରୀୟ ପ୍ରଲୋଭନଗୁଡ଼ିକରୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଉତ୍ସାହିତ କରିବ, ସେ ହିଁ ତୁମର ଯଥାର୍ଥ ବନ୍ଧୁ। ଆମେ ସାଧାରଣତଃ ଆମକୁ ସୁହାଇଲା ଭଳି ପ୍ରଶଂସା କରୁଥିବା ଓ ଆଚରଣ ଦେଖାଉଥିବା ବ୍ୟକ୍ତିଟିକୁ ପାଖେ ପାଖେ ରଖିବାକୁ ପସନ୍ଦ କରୁ ଓ ବନ୍ଧୁ ଜ୍ଞାନ କରୁ। କିନ୍ତୁ ବୁଦ୍ଧଦେବ ଧର୍ମପ୍ରଦ ଗ୍ରନ୍ଥର ପଣ୍ଡିତ ବର୍ଗରେ ଦର୍ଶାଇଛନ୍ତି ଯେ ଯଦି ଏପରି ବ୍ୟକ୍ତିର ସାକ୍ଷାତ ଲାଭ କର

ଯିଏ ଗୁପ୍ତଧନର ପଥ ପ୍ରଦର୍ଶନ ପରି ତମର ତ୍ରୁଟି ପ୍ରଦର୍ଶନ କରନ୍ତି, ସେହି ମେଧାବୀ ପଣ୍ଡିତଙ୍କର ଭଜନା କର। ଯଦିଓ ସେ ତିରସ୍କାର ପୂର୍ବକ ଉପଦେଶ ଦିଅନ୍ତି, ଏପରି ଭଜନା ଦ୍ୱାରା ତମର ମଙ୍ଗଳ କେବଳ ହେବ, ଅମଙ୍ଗଳ ହେବ ନାହିଁ। ସେ ତିରସ୍କାର କରିବେ, ଉପଦେଶ ଦେବେ, ନିନ୍ଦନୀୟ ଆଚରଣ ପ୍ରଦର୍ଶନ କରିବେ। ଏପରି ବ୍ୟକ୍ତି ସାଧୁ ଲୋକମାନଙ୍କର ପ୍ରିୟ ହୁଅନ୍ତି ଓ ଅସାଧୁ ଲୋକମାନଙ୍କର ଅପ୍ରିୟ ହୁଅନ୍ତି। ଏଥିରେ ଗୋଟିଏ ବାକ୍ୟ ଅଛି ଯାହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ବାକ୍ୟଟିର ଅଛି, ଗୁପ୍ତଧନ ଦେଖାଇଦେବା ଭଳି ଯିଏ ଆମ୍ଭମାନଙ୍କର ତ୍ରୁଟି ଦେଖାଇ ଦିଅନ୍ତି, ସେଇ ପଣ୍ଡିତ ବ୍ୟକ୍ତିମାନଙ୍କର ସାଙ୍ଗ ଅନ୍ୱେଷଣ କରିବା ଉଚିତ। ସକଳ ଧର୍ମଗ୍ରନ୍ଥରେ କୁହାଯାଇଛି ଯେ ଯେଉଁମାନେ ତମର ତ୍ରୁଟି ବିଚ୍ୟୁତି ଦେଖାଇ ଦିଅନ୍ତି, ସେମାନଙ୍କ ପ୍ରତି କୃତଜ୍ଞ ହେବ ତଥା ସେମାନଙ୍କର ସଙ୍ଗ ଲାଭ ଆକାଂକ୍ଷା କରିବ, ସେମାନଙ୍କୁ ମୁଣ୍ଡରେ ମୁଣ୍ଡାଇଥିବ, ଶିରୋଧାର୍ଯ୍ୟ କରିବ। ଅର୍ଥାତ୍ ବହୁମୂଲ୍ୟ ଦ୍ରବ୍ୟ ଦେଖାଇଦେବା ପରି ଯଦି ତୁମକୁ ତୁମର ତ୍ରୁଟି ଦେଖାଇ ଦିଆଯାଏ, ଅଥଚ ଯେତେବେଳେ ତୁମେ ତୁମର କୌଣସି ତ୍ରୁଟି, ଅକ୍ଷମତା, ଦୁର୍ବଳତା, କପଟତା, କ୍ରମୋନ୍ନତିର ବାଧା ଜନିତ ବିଷୟ ଆବିଷ୍କାର କର, ସେତେବେଳେ ତାହା ହେଲା ଯେପରିକି ତୁମର ଏକ ଅପୂର୍ବ ସମ୍ପଦର ଆବିଷ୍କାର। ଓହୋ, ମୋର ଗୋଟେ ତ୍ରୁଟି ଦେଖୁଛି, ଏମିତି ନ କହିବା, ଦୁଃଖ ପ୍ରକାଶ ନ କରି ତା ବଦଳରେ ଯେମିତି ଗୋଟେ ଅପୂର୍ବ ବସ୍ତୁ ଲାଭ କରିଛ, ସେଇଭଳି ତୁମେ ଆନନ୍ଦିତ ହେବ। କାରଣ ତୁମ ଆଧ୍ୟାତ୍ମିକ ପ୍ରଗତିରେ ବାଧା ହେଉଥିବା ବିଷୟମାନଙ୍କ ଭିତରୁ ତମେ ଗୋଟିଏ ବିଷୟ ଧରିପାରିଛ ଏବଂ ତାହାକୁ ଟାଣି ବାହାର କରି ଫୋପାଡ଼ି ଦେବା ଉଚିତ। ଯେଉଁ ମୁହୂର୍ତ୍ତରେ ନିଜର ଗୋଟେ ତ୍ରୁଟି ଜଣାପଡ଼ିଯିବ, ସେହି ମୁହୂର୍ତ୍ତରେ ତାକୁ ଦୂର କରିବା, ବର୍ଜନ କରିବା, ବିନାଶ କରିବାର କ୍ଷମତା ତୁମର ରହିଥିବା ପ୍ରୟୋଜନ। ଗୋଟିଏ ତ୍ରୁଟିର ଆବିଷ୍କାର ଅର୍ଥ ଗୋଟିଏ କୃତିତ୍ୱ ଅର୍ଜନ। ଇଏ ସେହିଭଳି ଏକ ଆଲୋକ ପ୍ରବାହ ଯାହା ଅନ୍ଧକାର ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେଠାରୁ କିଛି ଅନ୍ଧକାର ଅପସାରିତ ହୋଇଯାଏ। ରୋଗ ଚିହ୍ନି ପାରିବାରେ ବା ଧରା ପଡ଼ିବାରେ ଯେମିତି ଚିକିତ୍ସାର ସୂତ୍ର ମିଳିଯାଏ, ସେମିତି ଆମ ଭିତରେ ଛପି ରହିଥିବା ଅନୁଚିତ ଅବସ୍ଥାଟିର ଆବିଷ୍କାର ଏକ ପରମ ଲାଭ। ସେଇ ମୁହୂର୍ତ୍ତରେ ତାକୁ ବିତାଡ଼ିତ କରିବା ଉଚିତ। କିନ୍ତୁ ତାହା ଜାଣି ସୁଦ୍ଧା ତାର ମୂଳୋତ୍ପାଟନ ନ କରି ଯଦି ତୁମେ ତାକୁ ଅଜ୍ଞାତରେ ନିଜ ଭିତରେ ପୋଷି ରଖ, ତାହା ତୁମର କପଟାଚାରିତା। ନ ଜାଣି କରିଥିବା ଅପରାଧ ଅପରାଧ ନୁହେଁ, କିନ୍ତୁ ଜାଣି ଅପରାଧ ବିପଜ୍ଜନକ, ମହା ଅପରାଧ। ତେଣୁ ମୁଖ୍ୟ ପ୍ରସଙ୍ଗଟି ହେଲା, ଯେତେବେଳେ ତୁମ କୌଣସି ବ୍ୟକ୍ତି ବା ଘଟଣା ଯୋଗୁଁ ତୁମର ତ୍ରୁଟି ବିଷୟରେ ଯାହା ପୂର୍ବରୁ ଜାଣିନଥିଲ ପ୍ରତ୍ୟକ୍ଷ ଭାବରେ ସଚେତନ ହୁଅ, ସେତେବେଳେ ତୁମେ ସମ୍ପୂର୍ଣ୍ଣ ଭାବରେ ସୁଖୀ ହୁଅ, ସେଥିପାଇଁ ବିଳାପ ନ କରି ଆନନ୍ଦିତ ହେବ। ସେ ତ୍ରୁଟି ଦୂର କରିବାରେ ଉପଯୁକ୍ତ ଶକ୍ତି ମଧ୍ୟ ଲାଭ କରିବ। ବାସ୍ତବ କଥା ହେଉଛି, ଆମେ ଆମ ଅପେକ୍ଷା ଉନ୍ନତତର ମହତ୍ତର ବନ୍ଧୁ କରିବା ଉଚିତ, ଏବଂ ସବୁଠାରୁ ମହତ୍ତମ ବନ୍ଧୁ ହେଉଛନ୍ତି ଈଶ୍ୱର। ଯଦି ଈଶ୍ୱରଙ୍କୁ ଆମେ ବନ୍ଧୁ କରିବା, ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା।

ପ୍ରଜାକୁଲୁ ଶ୍ରୀ ରାମଚରିତ ମାନସ ଆଜି ଶୁଣିଲେ ଏହାର 90ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଥିଲେ ଶିଳ୍ପୀ ସୁରେଶ ୱାଡେକର। ବର୍ତ୍ତମାନ ଶୁଣନ୍ତୁ ପୁରାତନ ରଚନାରୁ ଭକ୍ତିଗୀତ। ଗୀତଟିରେ କଣ୍ଠଦାନ କରିଛନ୍ତି ଶ୍ରୀଚରଣ ମହାନ୍ତି।

ଗୀତଟିକୁ ଶୁଣିଲି ଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ପୁରାତନ ରଚନାରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଟ୍ଜ ମାଧ୍ୟମରେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ହେବାକୁ ଥିବା SIR ପ୍ରକ୍ରିୟାରେ 38,123 ଜଣ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଅଧିକ ବୁଥସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସନ୍ତାକାଲିଠାରୁ 580ରୁ ଅଧିକ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାର ସଂଶୋଧନ, ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ମୃତ କିମ୍ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ୍ ଦେବା କାର୍ଯ୍ୟ କରାଯିବ। ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ 2 ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। 2 ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର DIG ଥିବା 2009 ବ୍ୟାଚ୍ IPS ଅଧିକାରୀ ଅଖିଳେଶ୍ୱର ସିଂଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର DIG ଭାବେ

0: ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଥିବା 2010 ବ୍ୟାଚ୍ ଆଇପିଏସ୍ ଅଧିକାରୀ କନୱର ବିଶାଲ ସିଂହଙ୍କୁ ଏସ୍ଟିଏଫ୍ର ଡିଆଇଜି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explore.daringbadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ ଦୁଇଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ 10-ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ୍ର ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40°C ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2°C ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ 8ମ ଇଣ୍ଡିଆନ୍ ଓପନ୍ ପାରା ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଓଡ଼ିଶାର ପ୍ରତିଯୋଗୀମାନେ 8 ସ୍ୱର୍ଣ୍ଣପଦକ ସହ ମୋଟ 18 ପଦକ ହାସଲ କରିଛନ୍ତି। ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଡାକ୍ତର ଚିନ୍ମୟ ସୁନ୍ଦର ରାୟ।
2: ଶ୍ରୋତାବନ୍ଧୁ, ଘୁଙ୍ଗୁଡ଼ିର ନାଁ ଶୁଣିଲେ ଆପଣମାନେ ଚମକି ପଡ଼ୁଥିବେ। ଆରେ, ଇଏ କ'ଣ? ଏଇ ଘୁଙ୍ଗୁଡ଼ି କ'ଣ ଆପଣଙ୍କ ସୁଖ ନିଦ୍ରାର ଶତ୍ରୁ? ସାଧାରଣତଃ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିଏ ବେଳେବେଳେ ତ କିଏ ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥାନ୍ତି। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଏତେଟା ବିପଦଜନକ ନୁହେଁ, କିନ୍ତୁ ପାଖରେ ଶୋଇଥିବା ଲୋକ ପାଇଁ ଏହା ମୁଣ୍ଡବଥାର କାରଣ ହୋଇଥାଏ ଏବଂ ବେଶ ବିରକ୍ତିକର। ଯଦି ଆପଣଙ୍କର ଏହି ସମସ୍ୟା ରେଗୁଲାରଲି ବହୁଦିନ ଧରି ରହିଛି, ତେବେ ଆପଣ ଯେ ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିର ନିଦ ଡିଷ୍ଟର୍ବ କରୁଛନ୍ତି ତା ନୁହେଁ, ବରଂ ଆପଣ ନିଜ ନିଦର ଗୁଣବତ୍ତା ମଧ୍ୟ ନଷ୍ଟ କରୁଛନ୍ତି। ଆମେ ଡାଇରେକ୍ଟଲି ଆକୁ ରୋଗ କହିପାରିବାନି, କିନ୍ତୁ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ଏଇଟା ହେଇପାରେ। ଜଣେ ଲୋକ 6-8 ସୁନିଦ୍ରା ପାଇବା କଥା, ତାହା ଯଦି ସେ ପାଏ ନାହିଁ ତାହେଲେ ତାର ଦୈନନ୍ଦିନ ଜୀବନରେ ଅସୁବିଧା ହୋଇଥାଏ। ତେବେ ଘୁଙ୍ଗୁଡ଼ି ମାରିବାର କାରଣ କ'ଣ? ନାକର ପବନ ପଥ ଅବରୋଧ, ଗଳାରେ ବଡ଼ ବଡ଼ ଟନ୍ସିଲ, ପିଲାମାନଙ୍କ କ୍ଷେତ୍ରରେ ଆଡେନଏଡ୍ ଥିଲେ, ଏଲର୍ଜି ଥିଲେ, ସାଇନୋସାଇଟିସ୍ ଆଦି ଯଦି ଥାଏ, ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ପାଟି ଦେଇ ହୋଇଥାଏ, ସେତେବେଳେ ଯାଇ ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ। ଆଉ ଏକ ପ୍ରମୁଖ କାରଣ ହେଲା ଗଳା ଓ ଜିଭରେ ଥିବା ମାଂସପେଶୀ ଗୁଡ଼ିକ ଅତ୍ୟଧିକ ଢିଲା ହୋଇଯିବା। ଏହା ମଦ୍ୟପାନ ବା ନିଶା ସେବନ ପରେ ଗଭୀର ନିଦରେ ଯେତେବେଳେ ବ୍ୟକ୍ତିଟି ଶୋଇଥାଏ ଏହା ସଙ୍କୁଚିତ ହୋଇ ଘୁଙ୍ଗୁଡ଼ି ସୃଷ୍ଟି କରେ। ଏ ଯେଉଁ ଅଳ୍ପ ସମୟ ଶୋଇବା, କିମ୍ବା କେତେବେଳେ ଆମେ 9 ଶୋଉଛେ, କେତେବେଳେ 12 ଶୋଉଛେ, କେତେବେଳେ 2 ରାତିରେ ଶୋଉଛେ, ଏ ଯେଉଁ ଆମର ଶୋଇବା ଯେଉଁ ପ୍ୟାଟର୍ଣ୍ଣଟା ଆମର ଡିଷ୍ଟର୍ବ

0: କରିଦେଉଛି, ଏଇଟା ଘୁଙ୍ଗୁଡ଼ିର ଗୋଟେ ପ୍ରମୁଖ କାରଣ ହୋଇପାରେ। ଓବେସିଟି ବା ମେଦବହୁଳତା ଗଳାର ମାଂସପେଶୀକୁ ଦୁର୍ବଳ କରିଦିଏ, ତାହେଲେ ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ। ଯିଏ ମୋଟା ଲୋକ ତାକୁ ଆମେ ସେଣ୍ଟ୍ରାଲ ଓବେସିଟି କହିଥାଉ। ତ ପେଟ ଜାଗାରେ ଯଦି ବହୁତ ମୋଟା ଥାଏ ସେଇ ଲୋକଟି ଘୁଙ୍ଗୁଡ଼ି ମାରିବାର ଚାନ୍ସେସ୍ ବଢ଼ିଯାଇଥାଏ। ତାହେଲେ ଘୁଙ୍ଗୁଡ଼ିର ଚିକିତ୍ସା କ'ଣ? ପ୍ରଥମେ ତ ଆମକୁ ଆମର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ ରହିବା, ନାକ ଯଦି ବନ୍ଦ ହେଉଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS ଯେଉଁଟାକି ଡେଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ ସେଇ ଅଭ୍ୟାସରୁ ନିବୃତ ରହିବାକୁ ପଡ଼ିବ। ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯେଉଁ କରାଯାଏ ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ। ଏହିସବୁ ଛୋଟ ଛୋଟ କଥା ମନେ ରଖିଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି, ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ, ତାହେଲେ ଏହି ସମସ୍ୟାକୁ ହେୟଜ୍ଞାନ ନ କରି ଶୀଘ୍ର ଡାକ୍ତରଙ୍କୁ ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଥିଲେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ IPL କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି CP ରାଧାକ୍ରିଷ୍ଣନ୍ ଆଜିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ୍ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳମ୍ର ପୋଟାୟମ୍ ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ

ଆପଣ ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷ କରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୁରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଶେଷ କରି ସାମରିକ, ପ୍ରତିରକ୍ଷା ଶିଳ୍ପ, କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ସୁରକ୍ଷା, ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସନ୍ତ୍ରାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୁମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ସନ୍ତ୍ରାସବାଦ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗି ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଗ୍ଲୋବାଲ ସାଉଥକୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲିମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲିମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ା

0: ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ଉପସ୍ଥାପନା କରିଛନ୍ତି ସପନ ତରାଇ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ନୂଆ ସକାଳ, ନୂଆ ଉତ୍ସାହ, ନୂଆ ଉନ୍ମାଦନା। ଶ୍ରୋତାବନ୍ଧୁ, ସକାଳର ସତେଜ ପରିବେଶ ଆମ ମନରେ ନୂଆ କିଛି କରିବାକୁ ପ୍ରେରଣା ଦେଇଥାଏ। ଗତକାଲିର ଅନୁଭବ ଆଉ ଅଭିଜ୍ଞତାରୁ ମିଳିଥିବା ଶିକ୍ଷା ହିଁ ଆଜିର ଦିନ ପାଇଁ ବେଶ୍ ଜରୁରୀ। ଅତୀତର ଅଧା ଅଧୁରା କାମକୁ ପୂରା କରିବା ପାଇଁ ଆଜିର ସକାଳ ଏକ ନୂଆ ସୁଯୋଗ ଆଣିଦିଏ। ସକାଳ ପ୍ରହରର ସତେଜତା ସେଇ ଦିନକୁ ଭଲ ଭାବେ ପରିଚାଳନା କରିଥାଏ। ତେବେ ଶ୍ରୋତାବନ୍ଧୁ, ପ୍ରତ୍ୟେକ ଦିନ ସକାଳର ସମୟ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଶୁଣିବା ଜଣେ ଶିକ୍ଷୟତ୍ରୀଙ୍କ ଠାରୁ। ଆମ ସହିତ ଅଛନ୍ତି କପୋତେଶ୍ୱର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଚିନ୍ମୟୀ ଗଜେନ୍ଦ୍ର।
1: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ପରିସରକୁ ଅନେକ ଅନେକ ସ୍ୱାଗତ।
2: ଆଚ୍ଛା, ଧନ୍ୟବାଦ। ପୁରୀରେ ଆମର ମାଟି ତୋଟାରେ ଘର, ମୋ ସ୍କୁଲ ହେଲା ଆମର ସରକାରୀ କପୋତେଶ୍ୱର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରଘୁରାଜପୁର।
1: ଆପଣ କହିଲେ ଆପଣ ରଘୁରାଜପୁରରେ ଶିକ୍ଷକତା କରୁଛନ୍ତି?
2: ଆଜ୍ଞା,
1: ଆମେ ଜାଣିଛୁ ରଘୁ

0: ଯାଜପୁର ହେଉଛି ଏକ ଐତିହ୍ୟ ସମ୍ପନ୍ନ ଗ୍ରାମ ଯେଉଁଠି ଚିତ୍ରକଳା ଯାହାର ପଟ୍ଟଚିତ୍ର ସାରା ବିଶ୍ୱରେ ପ୍ରସିଦ୍ଧ। କେତେ
1: ଆଜ୍ଞା,
0: ଖୁସି ଲାଗେ, କେତେ ଗର୍ବ ଲାଗେ ଆପଣଙ୍କୁ?
1: ବହୁତ ଖୁସି ଲାଗେ। ସେ ଘରେ ଘରେ ପୁରା ଆର୍ଟ, ପିଲାମାନେ ବି ଆମର ପୁରା ଆର୍ଟରେ ପରିପୂର୍ଣ୍ଣ। ସେମାନେ ଯେତେ ସବୁ ଯେତେ ଇଭେଣ୍ଟ ଆମର ହୁଏ ସ୍କୁଲରେ, ଆର୍ଟରେ ବହୁତ ପିଲା ଭାଗ ନିଅନ୍ତି ଏବଂ ସମସ୍ତଙ୍କ ଆର୍ଟ ଗୁଡ଼ିକ ଏତେ ସୁନ୍ଦର, ଭାରି ଖୁସି ଲାଗେ ଆମକୁ। ତାପରେ ସ୍କୁଲ ତରଫରୁ ଯୁଆଡେ ବି ଯାଆନ୍ତି ସେମାନେ, ସେଠି ଆମର ନିଶ୍ଚିତ ପ୍ରାଇଜ ନେଇକି ଆସନ୍ତି, ବ୍ଲକ ଲେବୁଲରେ, ଆମର ଡିଷ୍ଟ୍ରିକ୍ଟ ଲେବୁଲରେ, ସବୁଠି।
0: ତେବେ ମ୍ୟାଡାମ ଆପଣଙ୍କଠୁ ଜାଣିବାକୁ ଚାହିଁବୁ, ଆପଣଙ୍କର ସକାଳ ଆପଣଙ୍କର ଦିନଚର୍ଯ୍ୟା କିଭଳି ଆରମ୍ଭ ହୁଏ?
1: ହଁ, ସକାଳ ତ ମୁଁ 4ଟା ରାତିରେ ସବୁବେଳେ ଉଠେ, ଉଠିକି ସାଙ୍ଗେ ସାଙ୍ଗେ ଦୁଇ ହାତକୁ ଯୋଡ଼ିକି କରାଗରେ ବସତି ଲକ୍ଷ୍ମୀ ସେ ଶ୍ଳୋକଟି ଗାଏ, କରାଗରେ ବସତି ଲକ୍ଷ୍ମୀ, କର ମଧ୍ୟ ସରସ୍ୱତୀ, କର ମୂଳେତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ, ଏଇ ଶ୍ଳୋକଟି ଗାଏ, ଠାକୁରଙ୍କୁ ପ୍ରଣାମ କରିକି ଆରମ୍ଭ କରେ ମୋର ପ୍ରଥମ ମାନେ ସକାଳର ଦିନଚର୍ଯ୍ୟା। ତାପରେ ଉଠିକି ମୁଁ ଟିକେ ପଢାପଢି କରେ, ଯେକୌଣସି ବିଷୟରେ ହଉ, ଆମର ଲେଖାଲେଖି ତ ମୁଁ କରେ, ଭଜନ ଲେଖେ, ଏମିତି ସବୁ ଛୋଟ ଛୋଟ ପିଲାଙ୍କ ପାଇଁ ସବୁ କବିତା ଗୀତ ସବୁ ଲେଖେ ସବୁଦିନ, ଯାହା ହେଲେ ଟିକେ କିଛି କରେ, ପଢାପଢି କରେ, ଲେଖାଲେଖି ଟିକେ କରେ। ତାପରେ ମୋର ନିତ୍ୟକର୍ମ ସାରିକି ଘର ଫର ସଫାସଫି କରେ, କରିକି ଯୋଗ କ୍ଲାସ ଆମର ଗୋଟେ ମାଟିତୋଟାରେ ପାଖରେ କିନା ହେଇଛି, ମା ମଙ୍ଗଳା ମଣ୍ଡପ ଅଛି, ସେଇଠି ଯୋଗ କ୍ଲାସ ହୁଏ, ନିଃଶୁଳ୍କ ଯୋଗ ସେବା କେନ୍ଦ୍ର ହେଇଛି, ସେଠି ଆମର 2 ଜଣ ସାର୍ ଅଛନ୍ତି, କମ ବୟସର ପିଲାମାନେ, ସେ ଆମର ସୁକାନ୍ତ ଗୁରୁଜୀ ଆଉ ଜଣେ ଅଛନ୍ତି ତ୍ରିଲୋଚନ ଗୁରୁଜୀ, ସେମାନେ ଗଲାବେଳେ ସବୁ ଦରି ଫରି ପକେଇକି ଆରାମ ବଢିଆ କରିଦେଇଥିବେ ସମସ୍ତେ, ଆମ ସାହିର ବହୁତ ସ୍ତ୍ରୀ ଲୋକ, ଆଉ ଏବେ ତ ପିଲାମାନେ ବି ଯୋଗ ଦେଇଛନ୍ତି ତା ଦେହରେ, ସେଠି ବଢିଆ 20-25 ଜଣ ସବୁଦିନ ହୁଅନ୍ତି, ସବୁ ପ୍ରକାର ଏକ୍ସରସାଇଜ ପୁରା ଯେମିତି ହବା କଥା ଯୋଗଟା ଆମର ସାର୍ ମାନେ ବଢିଆ କିନା କରାନ୍ତି। ଆଉ ଆମର ଜଣେ ମାଉସୀଙ୍କର ପାରାଲିସିସ ହେଇଥିଲା ଆମ ସାହିର, ସେ ସବୁବେଳେ ଯୋଗକୁ ଯିବା ଫଳରେ ତାଙ୍କର ହାତ ଫାତ ଉଠୁନଥିଲା ଉପରକୁ, ଗୋଡ ବି ଚାଲି ପାରୁନଥିଲେ, ସେ ସବୁ ଦିନ ଯାଉଛନ୍ତି, ସେମାନେ ଡେରି ହଉ ସେ ଯିବେ ନିଶ୍ଚିତ, ଆଉ ତାଙ୍କର ବହୁତ ଇମ୍ପ୍ରୁଭ ହେଲାଣି। ଆମେ ତ ବର୍ତ୍ତମାନ ତ କାହାର ପଇସା ପତ୍ର ଅଭାବ ନାହିଁ, ସମସ୍ତେ ପୁରା ଦୌଡ଼ିଛନ୍ତି ପଇସା ପଛରେ, ଆଉ ଘର ଘର ଦ୍ୱାରା ପଇସା ପତ୍ର ସମସ୍ତଙ୍କର ମାନେ କେହି ଆଉ ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ କାହାର ଆଉ ମାନେ ଖରାପ ନାହିଁ, କିନ୍ତୁ ସ୍ୱାସ୍ଥ୍ୟ ହିଁ ସମ୍ପଦ, ବର୍ତ୍ତମାନ ସ୍ୱାସ୍ଥ୍ୟଟା ଉପରେ ସମସ୍ତେ ବି ଗୁରୁତ୍ୱ ଦେଲେଣି। ଆଉ ଆମେ ତ ଏବେ ଗୋଟେ ସଫେଇ କାର୍ଯ୍ୟକ୍ରମ ହେଇଥିଲା, ଆଉ ପିଲାମାନେ ସବୁ ବ୍ୟାନର ଧରିକି ବୁଲିଥିଲେ ଆମ ସାହିରେ, ଯେ ସମସ୍ତେ କର ଯୋଗ, ରୁହ ନିରୋଗ, ଆଗ ନିରୋଗ ରହିବା ଦରକାର, ତେଣୁ ତା ଯୋଗରୁ ଆସିଲା ପରେ ପୁଣି ସବୁ ଘର କାମ ଯେମିତି ଚାଲିବା କଥା ସେମିତି ଚାଲେ। ତେଣୁ ମର୍ଣ୍ଣିଂ ସୋଜ ଦି ଡେ, ସକାଳଟା ଆମର ଭଲରେ କଟିଲା, ତାହେଲେ ଦିନ ଯାକ ବି ଆମର ଭଲରେ କଟିବ, ନିଶ୍ଚିତ କଟିବ।
0: ତେବେ ଗୁରୁମା ଜାଣିବାକୁ ଚାହିଁବୁ, ଆପଣ ପୁରୀକୁ କେତେ ଭଲ ପାଆନ୍ତି?
1: ହଁ, ପୁରୀକୁ ମୁଁ ବହୁତ ଭଲ ପାଏ, ପୁରୀ ଜିଲ୍ଲାରେ ଆମ ଘର, କିନ୍ତୁ ଏବେ ମୁଁ +2 ଠୁ ପୁରୀରେ ପୁରା ଆସିକି ରହିଛି, SSC ରେ ପଢୁଥିଲି, ପୁରୀରେ ପୁରା ରହିଛି, ଏବଂ ପୁରୀ ବହୁତ ଭଲ ଲାଗେ, ଯୁଆଡେ ଗଲେ ବି ମଣିଷ ଛାଟି ପିଠେଇକି ପଳେଇ ଆସୁଛି ପୁଣି ଘରକୁ, ତାପରେ ବହୁତ ଶାନ୍ତି ଲାଗେ ପୁରୀ ତ ସମସ୍ତଙ୍କୁ ଭଲ ଲାଗେ, ମତେ କଣ, ଯୋଉଠି ଜଗତର ନାଥ ରହିଛନ୍ତି ଆଉ ତାଙ୍କ ଛତ୍ର ଛାୟା ତଳେ ଆମେ ମାନେ ସ୍ଥାନ ପାଇଛୁ, ମାନେ ଭଗବାନଙ୍କର କିଛି ଶୁଭ ଦୃଷ୍ଟି ଆମ ଉପରେ ଅଛି, ଯୋଉମାନେ ପୁରୀରେ ଅଛନ୍ତି ସମସ୍ତଙ୍କ ଉପରେ ଠାକୁରଙ୍କର କିଛି ଆଶୀର୍ବାଦ ରହିଛି ବୋଲି ସମସ୍ତେ ଆମେ ପୁରୀରେ ଜାଗା ପାଇଛେ। ଆଉ ପୁରୀର ମଠ ମନ୍ଦିର ଅନବରତ, ପୁରୀରେ ଲୀଳା ଚାଲିଥିଲା, ଲୀଳା କ୍ଷେତ୍ର ଯୋଉଠିକି ଯିବେ ଆପଣ ସକାଳ ସନ୍ଧ୍ୟାବେଳେ ଗଲେ କୋଉଠି ଗୋଟେ ଭଜନ ହଉଥିବ, କୋଉଠି ଗୋଟେ ପ୍ରୋଗ୍ରାମ ଚାଲିଥିବ, ଆଉ ସବୁ ମାନେ ଆଧ୍ୟାତ୍ମିକ ଜିନିଷ ଚାଲେ ପୁରୀରେ, ଆଉ ସେଇଥିପାଇଁକା ଆମର ଦେହ ମନ ସବୁ ପବିତ୍ର ଲାଗେ, ସମୁଦ୍ରକୂଳ ସେଇଟା ଆଉ ଗୋଟେ ଆକର୍ଷଣ ଜାଗା, ସେଠି ବସିଗଲେ ଶାନ୍ତି,
0: ନିହାତି ସମୁଦ୍ର କୂଳର ପରିବେଶ ତ ଏତେ ସୁନ୍ଦର ଯେ ସବୁ ପର୍ଯ୍ୟଟକ ମାନଙ୍କୁ ସବୁ ଭକ୍ତ ମାନଙ୍କୁ ଟାଣି ଆଣନ୍ତି। ମ୍ୟାଡାମ ଆପଣଙ୍କ ସହିତ କଥା ହୋଇ ଆମେ ଜାଣିବାକୁ ପାଇଲୁ ଆପଣ ଜଣେ ସାହିତ୍ୟ ପ୍ରେମୀ, ସଂସ୍କୃତି ପ୍ରେମୀ, ଯୋଗ ପ୍ରଶିକ୍ଷାର୍ଥୀ ଏବଂ ଆପଣ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି, ତା ସହିତ ସମାଜର ବହୁତ ଅନେକ ସେବା କାର୍ଯ୍ୟ ମଧ୍ୟ କରୁଛନ୍ତି, ସବୁ ପରେ ଆଉ ଆପଣଙ୍କୁ କଣ କରିବାକୁ ପସନ୍ଦ ଲାଗେ?
1: ତ ଆଉ ଗୋଟେ ହେଲା, ମୁଁ ହାରମୋନିୟମ ଟିକେ ବଜେଇକି ସକାଳୁ ମାନେ ରିଆଜ କରେ, ମାନେ ସମୟ ତ ପାଏନି ତଥାପି ଟିକେ ଟିକେ କରେ ସବୁଦିନ, କାରଣ ମୋର ଭାରି ଆଗ୍ରହ ଅଛି ଗୀତ ଗାଇବା, ତେଣୁ ଆମର ସେଇ ଯୋଉ ଆମର ଚନ୍ଦନ ପ୍ରୋଗ୍ରାମ ହଉ, ପାରମ୍ପରିକ ଭଜନ ସେଇଠି ଗାଇବାରେ ମାନେ ଏବେ ବି ଗଲା ଆମର ଗାଇଥିଲି ମୁଁ, ଆଉ ପ୍ରତି ବର୍ଷ ବି ଆମର ଆସିବ ରଥଯାତ୍ରା ସେଇଥିରେ ବି ଆମେ ଗାଉ, ଆମର ଗୋଟେ ଟିମ୍ ଅଛି ଅନୁସନ୍ଧାନ ଟିମ୍, ଆମର ଜଣେ ରିଟାୟାର୍ଡ ବିଓ ସାର୍ କରିଛନ୍ତି, ସାର୍ ଥିଲାବେଳେ ବି ବିଓ କରିଥିଲେ, ପୁରୀରେ ଥିଲେ ସାର୍ ସୁରେନ୍ଦ୍ରନାଥ ଦାସ, ଆଉ ତାଙ୍କର ପୁଅ ନୀଳମଣି ପ୍ରିୟଦର୍ଶନ, ଆମର ଅଛନ୍ତି ଡାଇରେକ୍ଟର ମମତା ମ୍ୟାଡାମ, ମମତା ମିଶ୍ର, ଅଳକନନ୍ଦା ମ୍ୟାଡାମ ବି ଅଛନ୍ତି ସେଥିରେ, ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲରେ ଅଛନ୍ତି ସେ, ଟିଚର ଅଛନ୍ତି, ଆଉ ଜଣେ ସଙ୍ଗୀତା ମ୍ୟାଡାମ ଅଛନ୍ତି ଆମର ସେଇ ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲର, ସେମାନେ ତ ପୁରା ବହୁତ ସୁନ୍ଦର ଭାବେ ତାଙ୍କର ଏତେ ସୁନ୍ଦର କଣ୍ଠସ୍ୱର ସବୁ, ମୁଁ ବି ମୋର ନଥିଲେ ମଧ୍ୟ

0: ଶ୍ରୋତା ବନ୍ଧୁ, ଆଜି ହେଉଛି 29 ତାରିଖ ମଇ ମାସ 2026 ମସିହା। ଆଜି ପାଳନ ହେଉଛି ଜାତିସଂଘ ଶାନ୍ତି ରକ୍ଷକ ଦିବସ। ବିଶ୍ୱ ଶାନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟରତ ଜାତିସଂଘର ସାମରିକ, ପୁଲିସ ଏବଂ ସାଧାରଣ କର୍ମଚାରୀଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ। ଶାନ୍ତି ସ୍ଥାପନା କାର୍ଯ୍ୟରେ ନିଜ ପ୍ରାଣ ଉତ୍ସର୍ଗ କରିଥିବା ଶାନ୍ତି ରକ୍ଷକମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଯାଏ। 2002 ମସିହାରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ଦିବସକୁ ଘୋଷଣା କରାଯାଇଥିଲା। 1948 ମସିହାରେ ପ୍ରଥମ ଜାତିସଂଘ ଶାନ୍ତିରକ୍ଷା ଅଭିଯାନ ଆରମ୍ଭ ହେବାର ସ୍ମୃତିରେ ଏହି ଦିବସ ପାଳନ ହୋଇଆସୁଛି। ଏହି ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ସ୍ମୃତିସଭା, ପୁଷ୍ପାଞ୍ଜଳି ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆମ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଆପଣ ଶୁଣିଥାନ୍ତି ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ସକାଳ 7:25 ରେ। ଆମ କାର୍ଯ୍ୟକ୍ରମର ମତାମତ ଏବଂ ଆପଣ ଯଦି ଚାହୁଁଛନ୍ତି ଆମ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବା ପାଇଁ, ତେବେ ଆପଣ ଆମକୁ ଫୋନ୍ କରି ଜଣାଇ ପାରିବେ। ଆମ ନମ୍ବରଟି ହେଉଛି 9437037892। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ସହିତ ପୁରୀର ଅନୁଭୂତି ଆପଣଙ୍କ ମନକୁ ନିହାତି ପବିତ୍ର କରିଥିବ। ଆଜିର ପୁରୀ ପରିକ୍ରମାକୁ ଏଇଠି ଶେଷ କରୁଛୁ। ଜୟ ଜଗନ୍ନାଥ।
1: ପ୍ରଜର ଗୁଲୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଉପସ୍ଥାପନ କରିଥିଲେ ସପନ ତରାଇ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅଞ୍ଜଳି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରୁଛୁ ଅଞ୍ଜଳି କଣ୍ଠ ଏବଂ ସଙ୍ଗୀତ କରୁଣାକର ସେଠୀ ଶିଳ୍ପୀ ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ

ଅଞ୍ଜଳିରେ ପରବର୍ତ୍ତୀ ଭକ୍ତି ଗୀତ ଶିଳ୍ପୀ କରୁଣାକର ସେଠୀ, ଶିଳ୍ପୀ ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆରମ୍ଭ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। କଥାରେ କୁହାଯାଏ, ଜଗନ୍ନାଥଙ୍କର ଡାକରା ନଥିଲେ ପୁରୀ ଯିବା ସମ୍ଭବ ନୁହେଁ। ଭାଗ୍ୟରେ ଥିଲେ ଶ୍ରୀକ୍ଷେତ୍ରରେ ଭକ୍ତ ପାଦ ରଖି, ଭାଗ୍ୟରେ ଥିଲେ ଶ୍ରୀମନ୍ଦିରର ଶ୍ରୀ ନୀଳଚକ୍ରଙ୍କର ଦର୍ଶନ ପ୍ରାପ୍ତି ହୁଏ, ସୌଭାଗ୍ୟରୁ ମହାପ୍ରସାଦ ତୁଣ୍ଡରେ ରଖିବାର ଇଚ୍ଛା ପୂର୍ତ୍ତି ହୁଏ। ଜଗନ୍ନାଥ ସଂସ୍କୃତିର ମହାତ୍ମ୍ୟ କାହାକୁ ଅଜଣା। ଯେତେ ଖରା ହେଉ, ପାଦରେ ଯନ୍ତ୍ରଣା ହେଉ, ଶ୍ରମ ଝାଳ ବୋହିଯାଉ, ଭକ୍ତମାନେ ଅପେକ୍ଷା କରୁଛନ୍ତି ଠାକୁରମାନଙ୍କର ଗୋଟିଏ ଝଲକ ପାଇବା ପାଇଁ। ଆଉ ମହାପ୍ରଭୁ ମଧ୍ୟ ଅପେକ୍ଷାରତ ନିଜ ଭକ୍ତମାନଙ୍କୁ ନିଜର ଦିବ୍ୟ ଦର୍ଶନ ଦେବା ପାଇଁ। ଏହି ହେଉଛି ଶ୍ରୀକ୍ଷେତ୍ରରେ ଭକ୍ତ ଏବଂ ଭଗବାନଙ୍କର ଭାବନାର ଡୋରି। ତେବେ ଶ୍ରୋତାବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି ହେଉଛି ତ୍ରୟୋଦଶୀ ତିଥି, ଶୁକ୍ରବାର, ବୃଷ, ଦିନାଙ୍କ 15 May 2029। ଆଜିର ସୂର୍ଯ୍ୟୋଦୟର ସମୟ ଥିଲା 5:11.15। ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:16.49। ଭାରତୀୟ ଇତିହାସରେ 29 May ଆଜିର ଦିନଟି ଐତିହାସିକ ମହତ୍ତ୍ୱ ରଖେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ଯେ କେବଳ ସ୍ୱତନ୍ତ୍ରତା ସଂଗ୍ରାମୀ ହିଁ ନଥିଲେ, ବରଂ ପରିଚିତ ଥିଲେ କୃଷକମାନଙ୍କର ଭଗବାନ ରୂପରେ, ଯାହାଙ୍କର ସ୍ମୃତିରେ ସମ୍ପୂର୍ଣ୍ଣ ଭାରତରେ ପାଳନ କରାଯାଏ କିଷାନ ଦିବସ। 29 May 1987 ତାଙ୍କର ନିଧନ ହୋଇଥିଲା। ପୃଥ୍ୱୀରାଜ କପୁର, ଏହି ନାଁଟି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବେଶ୍ ପ୍ରସିଦ୍ଧ ଏବଂ ପୃଥ୍ୱୀରାଜ କପୁରଙ୍କୁ ସିନେମା ଜଗତ ସହିତ ଭାରତୀୟ ରଙ୍ଗମଞ୍ଚର ପ୍ରମୁଖ ସ୍ତମ୍ଭ ଭାବରେ ଗଣନା କରାଯାଏ। 1944 ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପୃଥ୍ୱୀ ଥିଏଟର ଅନେକ ଅଭିନେତାଙ୍କ ଭାଗ୍ୟ ଖୋଲି ଦେଇଥିଲା। ତେବେ 1972 May 2029 ପୃଥ୍ୱୀରାଜ କପୁରଙ୍କର ଦେହାନ୍ତ ହୋଇଥିଲା। ଏଭରେଷ୍ଟ ପାହାଡ଼ କଥା ଯେତେବେଳେ ଆମ ମନକୁ ଆସେ, ଆପଣମାନଙ୍କ ମନରେ ସାଧାରଣତଃ ବରଫାବୃତ ପାହାଡ଼, ବିଶାଳ ଶୃଙ୍ଗ, ଅତି ବିଶାଳ ଶୀତଲହରୀ, ଏସବୁ କଥା ହିଁ ମନକୁ ଆସୁଥିବ। ଆଜିକାଲି ଅବଶ୍ୟ ଅନେକ ପର୍ବତାରୋହୀ ଏଭରେଷ୍ଟ ଚଢ଼ିବା ପାଇଁ ଯାଉଛନ୍ତି, କିନ୍ତୁ ଅତୀତରେ ଏସବୁ ସହଜ ନଥିଲା। 1953 May 29 ନେପାଳର ପର୍ବତାରୋହୀ ତେନଜିଙ୍ଗ ନୋର୍ଗେ ଏବଂ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲେରୀ ପ୍ରଥମ ଥର ପାଇଁ ମାଉଣ୍ଟ ଏଭରେଷ୍ଟ ଶୃଙ୍ଗରେ ପାଦ ରଖିଥିଲେ। ଏହି ସ୍ମୃତିକୁ ଜୀବିତ ରଖିବା ପାଇଁ ପ୍ରତିବର୍ଷ 29 May କୁ ଇଣ୍ଟରନ୍ୟାସନାଲ ଏଭରେଷ୍ଟ ଡେ ଭାବରେ ପାଳନ କରାଯାଉଛି।

1999 May 38 ତାରିଖରେ ନାଇଜେରିଆର ପ୍ରଥମ ଥର ପାଇଁ ନାଗରିକ ସତ୍ତା ସ୍ଥାପନ କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ଏବଂ କଷ୍ଟକୁ କିଏ ନ ଜାଣେ। ଏମିତି ଗୋଟିଏ ଚକ୍ରବାତ ଘୂର୍ଣ୍ଣିଝଡ଼ ଆସିଥିଲା 2004 May 29 ମିଆଁମାରରେ, ଯେଉଁଥିରେ ପ୍ରାୟ 150 ଅଧିକ ଲୋକ ମୃତାହତ ହେବା ସହିତ ଅନେକ ଧନଜୀବନ ନଷ୍ଟ ହୋଇଯାଇଥିଲା। 2008 May 29 ତାରିଖରେ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସୋସିଆଲ ନେଟୱର୍କିଂ ସାଇଟ୍ ମାଇ ସ୍ପେସ୍ ସହିତ ଇମେଲ୍ ସମ୍ବନ୍ଧୀୟ ବୁଝାମଣା ହୋଇଥିଲା। ଗୋଟିଏ ବିଶେଷ ଦିନ ଥିଲା 2008 May 29 ତାରିଖରେ ନେପାଳ ପାଇଁ। ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବା ପରେ ଏହି ଦିନ ରାଜମହଲ ସହିତ ଦେଶର ସମସ୍ତ ଜାଗାରୁ ରାଜତନ୍ତ୍ରର ସମସ୍ତ ଚିହ୍ନ ହଟାଇ ଦେଇ ରାଷ୍ଟ୍ରଧ୍ୱଜକୁ ମାନ୍ୟତା ଦିଆଯାଇଥିଲା ନେପାଳରେ। 2010 May 29 USA ଏବଂ ଭାରତ ପାଇଁ ଜରୁରୀ ରାଜିନାମା ହୋଇଥିଲା। ପରମାଣୁ ଇନ୍ଧନ ସହିତ ଅନ୍ୟ କେତେକ ପ୍ରଶାସନିକ ସହମତିକୁ ଉଭୟ ଦେଶ ଆପଣେଇ ଦେଇଥିଲେ। ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଏଇ ଯେମିତି 1977 ବିଶିଷ୍ଟ କବି ମଦନ କଶ୍ୟପ, 1942 ହୁଲ୍ଲଡ଼ ମୁରାଦାବାଦୀ, 1906 ପ୍ରସିଦ୍ଧ ନିବନ୍ଧକାର କହ୍ନୈୟାଲାଲ ମିଶ୍ର ଜନ୍ମଗ୍ରହଣ କରିଥିଲେ। ତେବେ ଶ୍ରୋତାବନ୍ଧୁ, ଏହା ଥିଲା କିଛି May 29 ତାରିଖରେ ଘଟିଥିବା ଘଟଣାବଳୀରୁ। ଏଥିସହିତ ଶେଷ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ, କାହିଁ ପ୍ୟାର ନା ହୋ ଯାଏ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ କୁମାର ଶାନୁ।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ କହୋ ନା ପ୍ୟାର ହେ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଲକି ଅଲି।

ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ କାହି ପହଞ୍ଚେ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ ଥିଲେ ମିଲି ନାୟର ଏବଂ ଅମିତ ତ୍ରିବେଦୀ। ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ରେ। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନ କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: हेलो
1: हेलो
0: हेलो आकाशवाणी पूरी कार्यक्रम आपनको परिचय दियंतु।
1: हेलो मो ना आराधना महांती पूरी कौची
0: किछ आपनको विषय रे हम श्रोता मानको कहंतु।
1: मु गीत सिखे औ डिबेट ए कंपटीशन रे भी हम स्कूल रे हला बेले मु भाग नि सेतरे प्राइज भी पाई छी किछ प्रोग्राम भी अटेंड करी छी मोर एबे दशम परीक्षा दे छी।
0: अच्छा पढा पढे ठीक चल छी।
1: आज्ञा
0: आ आगु को जीवन रे कोन करबा को लक्ष्य रही छी?
1: ଆଗକୁ ମତେ ଗୋଟେ ସିଙ୍ଗର ହେବାର ଅଛି ଆଉ ତା ସହିତ ଭଲ ପାଠ ପଢିକିରି ଲୋକମାନଙ୍କର ସେବା ବି କରିବାର ଅଛି।
0: ବହୁତ ସୁନ୍ଦର। ତେବେ ଯୋଉ ସଙ୍ଗୀତ ଶିକ୍ଷା କରିଥିଲେ କାହାଠାରୁ ଶିଖିଥିଲେ, କେତେ ବର୍ଷ କୋଉ ସଙ୍ଗୀତ ଶିଖିଛନ୍ତି?
1: ମୁଁ ଓଡ଼ିଶୀ ସଙ୍ଗୀତ ଶିଖିଛି। ମୁଁ ଶ୍ରୀ ଲିଙ୍ଗରାଜ ମିଶ୍ରଙ୍କ ଠୁ 10 ବର୍ଷ
0: ଠିକ ଅଛି। ସଙ୍ଗୀତ କ୍ଷେତ୍ରରେ ନିଶ୍ଚିତ ଭାବରେ ଆଗକୁ ଯାଆନ୍ତୁ। ଆମର ଯୋଉ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ କଣ କଣ ଶୁଣୁଛନ୍ତି, କେମିତି ଲାଗୁଛି ଆପଣଙ୍କୁ?
1: ମୁଁ ସକାଳୁ ଯୋଉ ଭଜନ ଆଉ ସଙ୍ଗୀତ ଦଉଛି, ପଲ୍ଲୀ ଗୀତ ସେଗୁଡାକ ଶୁଣୁଛି, ଯୁବବାଣୀ କାର୍ଯ୍ୟକ୍ରମ ଆଉ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣୁଛି, ରାତିରେ ବି ଯୋଉ କୃଷି କାର୍ଯ୍ୟକ୍ରମ ଗୁଡିକ ଦଉଛି ତାକୁ ଶୁଣୁଛି କୃଷି ବିଷୟରେ, ଆଉ ସକାଳୁ କିଛି ଆମର ହେଲ୍ଥ ବିଷୟରେ କିଛି କହୁଛନ୍ତି ଯୋଉ, ତା ବିଷୟରେ ଶୁଣୁଛି। ତାପରେ ବିବିଧ ଭାରତୀ ବି ଶୁଣୁଛି, ନୂଆ ନୂଆ ଗୀତ ଜାଣିବାକୁ ମିଳୁଛି।
0: ଆଉ ଏଇ ଯୋଉ ସଙ୍ଗୀତ କ୍ଷେତ୍ରରେ ପରିବାରରେ କିଏ ବେଶୀ ପ୍ରେରଣା ଦିଅନ୍ତି?
1: ପରିବାରରେ ସମସ୍ତେ ପ୍ରେରଣା ଦିଅନ୍ତି।
0: ଆମର କାର୍ଯ୍ୟକ୍ରମ ଏମିତି ଆଗକୁ ମଧ୍ୟ ଶୁଣନ୍ତୁ। କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ହିନ୍ଦୀର ମନମୋହନା ଗୀତ।
0: ଠିକ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଧନ୍ୟବାଦ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ବର୍ତ୍ତମାନ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ବିଷୟରେ କିଛି ସୂଚନା ଆପଣଙ୍କୁ ଦେବାକୁ ଚାହୁଁଛୁ। ବର୍ଷ 2026-27 ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା 1 ଜୁନ୍ 2026 ବାର ଜୁନ୍ 2026 ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି। କୋଲକାତାର ନିଯୁକ୍ତି ଜୋନ୍ରେ ସିକିମ୍ ଏବଂ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 26 କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶା ପାଇଁ 7 ସହରରେ ଯେପରିକି କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ଲାଇନ୍ରେ ପରୀକ୍ଷା ଆବେଦନ କରିବା ପାଇଁ ବର୍ତ୍ତମାନ 15 ମେ 2026 www.joinindianarmy.nic.in ଆପଣମାନେ ପ୍ରବେଶପତ୍ର ଦେଖିପାରିବେ। ଯେଉଁମାନେ ପ୍ରବେଶପତ୍ର ପାଇପାରିନାହାନ୍ତି ସେମାନେ ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ। ଏସିଇଇ ପରୀକ୍ଷା ପରେ ମନୋନୀତ ପ୍ରାର୍ଥୀଙ୍କୁ ସେମାନଙ୍କର ଫଳାଫଳ, ନିଯୁକ୍ତି ର୍ୟାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ଆପଣମାନେ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଉଛି। ଏଥିସହିତ ଅନ୍ୟ ସମସ୍ତ ତଥ୍ୟ ବୁଝିବା ପାଇଁ www.joinindianarmy.nic.in ୱେବସାଇଟ୍ ଦେଖିବାକୁ ଆପଣମାନଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଶ୍ରୋତାବନ୍ଧୁ ବର୍ତ୍ତମାନ ଚାଲନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ଅଭିଳାଷ ଚଳଚ୍ଚିତ୍ରର ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି ହେମଲତା, ଗୀତିକାର ସରୋଜ ପଟ୍ଟନାୟକ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଦୁଲ୍ହା ମିଲ୍ ଗୟା ଚଳଚ୍ଚିତ୍ରର ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ।

ଅଦମ୍ୟ ଉଚ୍ଚ ପାହାଡ଼ର ଶୃଙ୍ଗରେ ପହଞ୍ଚିବା ପାଇଁ ଆଉ ଏପରି ସ୍ୱପ୍ନକୁ ପୁରା କରିବା ପାଇଁ ନିଜ ଭିତରେ ସେତିକି ସକାରାତ୍ମକ ମନୋଭାବ ରହିବା ବହୁତ ଜରୁରୀ।

ଅତୀତରେ ଟେକ୍ନୋଲୋଜି ସେତେ ମାତ୍ରାରେ ବିକଶିତ ହୋଇନଥିଲା। ନୂଆ କିଛି ଆହ୍ୱାନକୁ ଗ୍ରହଣ କରିବାର ସାହସ ବହୁତ କମ୍ ଲୋକଙ୍କ ପାଖରେ ଥିଲା। କିନ୍ତୁ ଜୀବନରେ ଆଡ଼ଭେଞ୍ଚର ରହିବା ଜରୁରୀ। କିଛି ବ୍ୟକ୍ତିବିଶେଷ ଏପରି କର୍ମକୁ ବାଛିଥିଲେ ଯାହା ଆଜିର ପିଢ଼ିମାନଙ୍କ ପାଇଁ ନୂଆ ରାହା ଦେଖାଇଛି। ସ୍ୱପ୍ନ କେବଳ ଭାବନାରେ ପୂରଣ ହୁଏନି, ବରଂ ଏଥିପାଇଁ ଆମକୁ କିଛିଟା ଆଶଙ୍କାକୁ ଗ୍ରହଣ ମଧ୍ୟ କରିବାକୁ ପଡ଼େ। ନିଜର ପରିସରକୁ ଛାଡ଼ିବାକୁ ପଡ଼େ, ଯେଉଁଠି ଆମେ ନିଜକୁ ସହଜ ମନେ କରେ। ଅସଫଳତାରୁ ଶିକ୍ଷା ମିଳେ ଏବଂ ନିରନ୍ତର ଅନୁଭବ ଆମକୁ ଦିନେ ନା ଦିନେ ସଫଳତା ଦିଏ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଚାନ୍ଦିନୀ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଶିଳ୍ପୀ ବାବଲା ମେହେତା, ଲତା ମଙ୍ଗେସ୍କର, ଗୀତିକାର ଆନନ୍ଦ ବକ୍ସି।

ଏମିତି ଗୋଟିଏ ସଫଳତା ମିଳିଥିଲା 1953 ମେ 29 ନେପାଳର ପର୍ବତାରୋହୀ ତେଞ୍ଜିଙ୍ଗ ନର୍ଗେ ଏବଂ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲାରୀଙ୍କୁ। ଉଭୟେ ପ୍ରଥମ ଥର ପାଇଁ ଅସମ୍ଭବକୁ ସମ୍ଭବ କରିଥିଲେ ମାଉଣ୍ଟ ଏଭରେଷ୍ଟ ଶୃଙ୍ଗରେ ପାଦ ରଖିକି। ଭୋକ, କଷ୍ଟ, ବରଫାବୃତ ପାହାଡ଼, ରକ୍ତକୁ ଜମାଇ ଦେଉଥିବା ଥଣ୍ଡା ପବନର ଯନ୍ତ୍ରଣାକୁ ଭୃକ୍ଷେପ ନ କରି ଏହି ଦୁଇଜଣ ୱାର୍ଲଡ ରେକର୍ଡ ସ୍ଥାପନ କରିଥିଲେ। ତାଙ୍କର ଏ ରୋମାଞ୍ଚ ଭରା ଏଭରେଷ୍ଟ ବିଜୟକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନଟିକୁ ବିଶ୍ୱ ଏଭରେଷ୍ଟ ଦିବସ ଭାବରେ ଘୋଷଣା କରାଯାଇଛି। ତେବେ ଶ୍ରୋତାବନ୍ଧୁ, ଆଉ ଗୋଟିଏ କଥା ଯେ ଆପଣମାନେ ଯଦି କୌଣସି ପର୍ଯ୍ୟଟନ କ୍ଷେତ୍ରକୁ ଯାଉଛନ୍ତି ସେ ପରିବେଶକୁ ଦୂଷିତ କରନ୍ତୁନି, ବରଂ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ। ଏହା ଗୋଟିଏ ଜରୁରୀ ବିଷୟ।

ଶ୍ରୀକ୍ଷେତ୍ର ସୁରଭୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି 103.4 ଏଫ୍ଏମ୍ରେ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଚାଲନ୍ତୁ ବର୍ତ୍ତମାନ ଶୁଣିବା ଏକ ଖିଲାଡ଼ି ଏକ ହସିନା ଚଳଚ୍ଚିତ୍ରରେ ଗୀତଟିକୁ କଣ୍ଠଶିଳ୍ପୀ ସୋନି ନିଗମ ଏବଂ ଶାନ୍।

ଶ୍ରଦ୍ଧାବନ୍ଧୁ, ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ବିନା ଅଧୁରା। 70 ବର୍ଷରୁ ଉର୍ଦ୍ଧ ଆମ ଚଳଚ୍ଚିତ୍ରରେ ଗୀତ ହିଁ ଦର୍ଶକମାନଙ୍କୁ ପ୍ରାୟତଃ ବାନ୍ଧି ରଖିଛି। ହିନ୍ଦୀ ସିନେମା ଜଗତରେ ଆର୍କେ ବ୍ୟାନର ପ୍ରଡକ୍ସନର ପ୍ରସିଦ୍ଧି ରହିଛି। ତେବେ ଏହି ବ୍ୟାନରର ଆଦ୍ୟ ପ୍ରତିଷ୍ଠାତା ଥିଲେ ପୃଥ୍ୱୀରାଜ କପୁର, ଯାହାଙ୍କୁ ହିନ୍ଦୀ ସିନେମା ଜଗତ ଏବଂ ଭାରତୀୟ ରଙ୍ଗମଞ୍ଚର ମୁଖ୍ୟ ସ୍ତମ୍ଭ ଭାବରେ ଗଣନା କରାଯାଏ। 1944 ପୃଥ୍ୱୀ ଥିଏଟରର ସ୍ଥାପନା ସହିତ କପୁର ପରିବାରର ସିନେମା ଜଗତରେ ପ୍ରଭାବ ବିସ୍ତାର ହୋଇଚାଲିଲା। ମୁଗଲେ ଆଜମ ଚଳଚ୍ଚିତ୍ରରେ ପୃଥ୍ୱୀରାଜ କପୁରଙ୍କର ନିଖୁଣ ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ସୁପରିଚିତ। ପୃଥ୍ୱୀରାଜ କପୁରଙ୍କ ମୃତ୍ୟୁ ପରେ ତାଙ୍କର କଳା କ୍ଷେତ୍ରରେ ଯୋଗଦାନ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ଏବଂ ପଦ୍ମଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ତେବେ ବର୍ତ୍ତମାନ ଚାଲନ୍ତୁ ଶୁଣିବା ତାଙ୍କରି ଦ୍ୱାରା ଅଭିନୀତ ମୁଗଲେ ଆଜମ ଚଳଚ୍ଚିତ୍ରରେ ଗୀତଟିକୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ

ତେବେ ଶ୍ରୋତାବନ୍ଧୁ ଏହି ଗୀତଟି ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଦିୱାନା ମସ୍ତାନା ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଶିଳ୍ପୀ ଥିଲେ ପୂର୍ଣ୍ଣିମା ଏବଂ ସୋନୁ ନିଗମ।

Casolani. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ ତିନି ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନି ମାସ ମଧ୍ୟରେ ପ୍ରକାଶ କରିବା ଲାଗି

0: ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପଲୋଡ଼ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ PSF ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟପୋଷ୍ଟ G7 ଉଦ୍ଘାଟନ କରିବା ସହ BSF ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ BSF ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି BSF ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
1: 12 ସାଲ ଅଗର କମ୍ପେୟାର କରୁ ମୈଁ ତୋ ଏକ ହି ଚିଜ କହା ଇକୋନୋମି ମେ ଏକ୍ସପୋର୍ଟ ମେ ଇନଫ୍ରାଷ୍ଟ୍ରକ୍ଚର ମେ ଜୋ ବେସିକ ଚିଜେ ହୈ ଏଜୁକେଶନ ମେ IIT ଏମ୍ସ ମେଡିକାଲ କଲେଜ ୟେ କଇ ଐସେ ସୱାଲ ହୈ ମୋଦି ନେ ବେସିକ ଚିଜୋ କୋ 12 ସାଲ ମେ ଉଚାଇଓଁ ପର ଲେ ଜାନେ କା କାମ କିୟା ହୈ।
0: ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇପାରିବେ। ଦେୟମୁକ୍ତ ନମ୍ବର 1800-1178-00 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ, ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି

0: महीना के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
1: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବା ବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିଶୋସ୍ କ୍ୱେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ୍ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାହରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ରାଉଣ୍ଡ ଟେବୁଲ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ରାଉଣ୍ଡ ଟେବୁଲ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସର୍ବାଧିକ 3 ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Supreme Court directs all high courts to pronounce judgment within 3 of reserving order. Education Minister Dharmendra Pradhan assures strict action against examination mafias and protection for deserving students. PM Surya Ghar scheme achieves major milestone as 40 lakh households embrace rooftop solar. IMD predicts below normal monsoon rainfall in the country and above normal heatwave conditions in several states during June. And Indian sprinter Nipam wins bronze in women's 100 meter at under 20 Asian Athletics Championships in Hong Kong. The Supreme Court today directed all high courts across the country to pronounce judgments within 3 of reserving them. We have a report.
3: The Apex Court also noted that delays in the delivery of judgments can cause irreparable harm to the litigants, underlining that faster decisions are required in cases of personal liberty. A bench comprising Chief Justice Suryakant and Justice Joy Mallya Bagchi said that orders in the bail applications should be pronounced the same day, and if they are reserved, they must be pronounced and uploaded the next day. Issuing a slew of directions, the top court said that order of the bail or sentence suspension should be communicated to the jail authorities as soon as it is pronounced and the under trial convict should be released preferably the same day or at the most the next day.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରାସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହେଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇଦେବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ଓ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା, ରାଜନୈତିକ ଦଳ, ଗଣମାଧ୍ୟମ ଓ ନାଗରିକଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଛନ୍ତି। ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଉଦ୍ଘାଟନ କରିଥିଲେ। ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସ୍ସି ଓ ବ୍ଲକ୍ ଅଞ୍ଚଳର 68 ବିଏଲ୍ଓ ଓ 7 ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ

ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000 ଉର୍ଦ୍ଧ ବୁଥ୍ ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଏବଂ CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି। ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ଆଶିଷ ଜେନା ଏବଂ ଶୁଭଦର୍ଶିନୀ ସାହୁ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀ ପ୍ରତିବିମ୍ବ କାର୍ଯ୍ୟକ୍ରମର ଆଉ ଏକ ନିଆରା ଓ ମନଛୁଆଁ ଅଧ୍ୟାୟକୁ।
1: ଏବଂ ସାଥିରେ ଅଛୁ ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଆଶିଷ
0: ଆଉ ମୁଁ ଶୁଭଦର୍ଶିନୀ। ଶ୍ରୋତା ବନ୍ଧୁ, କଳା ଏମିତି ଗୋଟେ ଶବ୍ଦ ଯାହାର ବ୍ୟାପକତା କଳ୍ପନାର ବାହାରି, ମାନେ ବିୟଣ୍ଡ ଦ ଇମାଜିନେସନ।
1: ଯୁବବନ୍ଧୁ, କଳା ଯେ କେବଳ ରଙ୍ଗର ପରିଚୟ ନୁହେଁ, ଏହା ଏକ ଅନ୍ତର୍ନିହିତ ଶକ୍ତିର ସମ୍ଭାର ଯାହା ପ୍ରତ୍ୟେକ ମଧ୍ୟରେ ବିଦ୍ୟମାନ।
0: ଶିଶୁର କାନ୍ଦ ଯେମିତି ମା ବୁଝି, ସେମିତି କଳା ଓ କାରିଗରୀଙ୍କୁ ବୁଝୁଥିବା ମଣିଷ ହିଁ ପ୍ରକୃତ କଳାକାର।
1: ଶ୍ରୋତା ବନ୍ଧୁ, ଭାରି ଆଶ୍ଚର୍ଯ୍ୟ ଲାଗେ ନା, ଏତେ ସୁନ୍ଦର ସୃଷ୍ଟି, ଏତେ ସୁନ୍ଦର ଇନ୍ଦ୍ରଧନୁ, ପକ୍ଷୀମାନଙ୍କର ଏତେ ସୁନ୍ଦର ଶବ୍ଦ, କିଏ ସେ ଗଢ଼ିଲା?
0: ଏ କାରିଗରୀର ଦିବ୍ୟ ସ୍ପର୍ଶରେ ଏ ସୃଷ୍ଟି ବ୍ରହ୍ମାଣ୍ଡ ଯଦି ଏତେ ସୁନ୍ଦର, ତାହେଲେ ସେ କାରିଗର କେତେ ଯେ ସୁନ୍ଦର ହେଇଥିବ।
1: ତାହେଲେ ଶ୍ରୋତା ବନ୍ଧୁ, ଏହି କଥା ଅନୁସାରେ ପ୍ରତ୍ୟେକ କଳାକାର ଜଣେ ଜଣେ ନିଆରା ଆଉ ସୁନ୍ଦର ମଣିଷ,
0: ଯାହାଙ୍କ କଳା କାରିଗରୀ ଏ ପ୍ରକୃତିର ସୁନ୍ଦରତାକୁ ଆହୁରି ସୌନ୍ଦର୍ଯ୍ୟବୋଧ କରିପାରିଛି।
1: ନୃତ୍ୟ, ଗୀତ, ବାଦ୍ୟ ଓ ସଙ୍ଗୀତର ସୃଷ୍ଟି ନଥିଲେ ହୁଏତ ସୃଷ୍ଟିର ଚମକ ଟିକେ କମିଯାଆନ୍ତା।
0: ଆଉ ଶ୍ରୋତା ବନ୍ଧୁ, ଆଜି ସେହିଭଳି ଜଣେ କଳାକାର ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି। ଆଶିଷ, ତାଙ୍କୁ ସ୍ୱାଗତ କରିବା।
1: ନିଶ୍ଚିତ।
0: ତ ଶ୍ରୋତା ବନ୍ଧୁ, ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ସେହିଭଳି ଜଣେ ବିଶିଷ୍ଟ ଶିଳ୍ପୀ। ସେ ହେଉଛନ୍ତି ପୁରୀ ସଂସ୍କୃତି ଭବନ ପରିସରରେ ଥିବା ଆର୍ଟ ଗ୍ୟାଲେରୀର ତତ୍ତ୍ୱାବଧାରକ ଶ୍ରୀଯୁକ୍ତ ସତ୍ୟପାଢ଼ୀ ମହୋଦୟ। ତେବେ ତାଙ୍କ ପରିଚୟ କେବଳ ଚିତ୍ରଶିଳ୍ପୀ ଭାବେ ସୀମିତ ରଖିଲେ ଭୁଲ ହେବ, କାରଣ ସେ ଜଣେ ଆନିମେଟର ମଧ୍ୟ। ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରି ସେ ନିଜ ଜନ୍ମମାଟି ଶ୍ରୀକ୍ଷେତ୍ରରେ ଚିତ୍ରକୁ ଉଜ୍ଜୀବିତ ରଖିବା ପାଇଁ କାର୍ଯ୍ୟରତ। ତେବେ ଚାଲନ୍ତୁ ତାଙ୍କ ସହ ଆଲୋଚନା କରିବା ଓ ଜଣେ ଚିତ୍ରଶିଳ୍ପୀ ଭାବେ ତାଙ୍କ ଅନୁଭୂତିକୁ ସାଉଣ୍ଟିବା। ନମସ୍କାର ସାର୍, ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆକାଶବାଣୀ ପୁରୀ ପରିସରକୁ।
2: ଜୟ ଜଗନ୍ନାଥ, ମୁଁ ସତ୍ୟପାଢ଼ୀ, ଜଣେ ଆର୍ଟିଷ୍ଟ, ଜଣେ ଆନିମେସନ ଫିଲ୍ମ ମେକର, ଆଉ ବର୍ତ୍ତମାନ କରେଣ୍ଟଲି ମୁଁ ପୁରୀରେ ଆର୍ଟ ଟୁରିଜିମ୍ କରୁଛି। ଆଜ୍ଞା
0: ସାର୍, ପ୍ରଥମେ ଆପଣଙ୍କର ପରିଚୟ ଜଣେ ଫାଇନ୍ ଆର୍ଟିଷ୍ଟ ହିସାବରେ, ତେବେ ସାର୍ ଆପଣଙ୍କ ମତରେ ଆର୍ଟର ପ୍ରକୃତ ଅର୍ଥ କ'ଣ?
2: ହଁ, ମୁଁ ଆକ୍ଚୁଆଲି ମୋର ଯେଉଁ ଆର୍ଟ କ୍ୟାରିୟରଟା ବହୁତ ଡାଇନାମିକାଲି ମୁଭ୍ ହେଇଛି, ସିଚୁଏସନ୍ ଟୁ ସିଚୁଏସନ୍। ତ ସେଇ ହିସାବରେ ମୁଁ କହିବି, କ୍ରିଏଟିଭିଟି ହେଉଛି ନଟ୍ ଓନ୍ଲି ଡୁଇଙ୍ଗ୍ ଦ ପେଣ୍ଟିଂସ୍, କ୍ରିଏଟିଭିଟି ହେଉଛି ସଲ୍ଭ ଦ ସିଚୁଏସନ୍, କ୍ରିଏଟ୍ ନ୍ୟୁ ଥିଙ୍ଗସ୍। ଆଉ ଡେ ଟୁ ଡେ ଲାଇଫ୍ରେ ଆମେ ନିଜକୁ କେମିତି କ୍ରିଏଟିଭଲି ମୁଭ୍ କରୁଛୁ, ଦାଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ ଇନ୍ ଆର୍ଟ। ଖାଲି ପେଣ୍ଟିଂ କରିବା ଆର୍ଟିଷ୍ଟ ନୁହଁ, ଗୋଟେ ମୋର ଯିଏ ଘରେ ମୋର ହେଲ୍ପିଂ ହ୍ୟାଣ୍ଡ ଜଣେ, ସିଏ ଗୋଟେ ଲେଡି ଯିଏକି ଘରେ ଆମର ସଫାସଫି କରନ୍ତି, ବଟ୍ ସି ଇଜ୍ ଏ କ୍ରିଏଟିଭ୍ ଲେଡି। ମୁଁ ତାକୁ ଜଣେ ଆର୍ଟିଷ୍ଟ ହିସାବରେ ଦେଖେ, ସିଏ ତ ସଫା କରୁଥିବ, ଗୁଣଗୁଣ ଗୁଣ ହେଇକିରି ଗୀତ ଗାଉଥିବ, ଆଉ ତା ଭିତରେ କ୍ରିଏଟିଭିଟି ମୁଁ ଭରି ହେଇକିରି ଦେଖେ। ତ ମୋତେ ସେଇଟା, ମୁଁ ସେମାନଙ୍କୁ ବହୁତ ରେକଗ୍ନାଇଜ୍ କରେ ଆଜ୍ ଏ କ୍ରିଏଟିଭ ପର୍ସନ୍।
0: ସାର୍, ତାହେଲେ ଆପଣଙ୍କ ମତରେ ଯେ ସମସ୍ତଙ୍କ ଭିତରେ କିଛି ନା କିଛି କୋଉଠି ନା କୋଉଠି ଟିକେ ନା ଟିକେ ସେମାନେ କ୍ରିଏଟିଭ ଅଛନ୍ତି?
2: ୟେସ୍, ସମସ୍ତଙ୍କ ଭିତରେ କ୍ରିଏଟିଭିଟି ଅଛି, କିନ୍ତୁ ଯେଉଁମାନଙ୍କୁ ପ୍ଲାଟଫର୍ମ ମିଳିଗଲା ସେମାନେ ଆର୍ଟିଷ୍ଟ ବନିଯାଉଛନ୍ତି। ଆଉ ସେଇ ଗୋଟେ ଚାଷୀ ବି କ୍ରିଏଟିଭ ଲୋକଟେ ଥାଇପାରେ, ତା ଭିତରେ

0: କ୍ରିଏଟିଭିଟି ଥାଇପାରେ, କିନ୍ତୁ ସେ ଯେହେତୁ ଚାଷ ଜମି ତା ଭିତରେ ରହିଲା, ସେଇଠି ସେ କ୍ରିଏଟିଭଲି ତାର କାମ କରିଚାଲିଲା।
1: ବହୁତ ସୁନ୍ଦର କଥା ସାର। ତାହେଲେ ଆପଣଙ୍କର ଏଇ ଆର୍ଟର ଜର୍ନି କେବେ ଷ୍ଟାର୍ଟ ହେଇଥିଲା, କେବେଠାରୁ ମାନେ ଜାଣିଲେ ଯେ ମୁଁ ଇଣ୍ଟରେଷ୍ଟ ଆସିଲା, ଆପଣଙ୍କର ପ୍ରଥମର ଜର୍ନିଟି ଆମକୁ କୁହନ୍ତୁ।
0: ହଁ, ମୁଁ ପାଠ ପଢ଼ିଲା ବେଳେ ଆକ୍ଚୁଆଲି ମୁଁ ଡ୍ରଇଂ କରେ, ମୋର ପାଠ ଟିକେ କମ୍ ହୁଏ। ମୋର ପରୀକ୍ଷା ଖାତାରେ ମୁଁ ଶେଷରେ କ'ଣ କରେ, ପେଜ୍ ମୋର ବଳିଥାଏ, ମୁଁ ଶିବ ଡ୍ରଇଂଟେ କରିଦିଏ। ଆଉ ସେଠି ମୁଁ ସ୍କୁଲରେ ଯେତେବେଳେ ପାଠ ପଢ଼ୁଥାଏ, ମୁଁ ବିଭିନ୍ନ କମ୍ପିଟିସନରେ ପାର୍ଟିସିପେଟ୍ କରିଛି ପୁରୀରେ। ତ ମୁଁ ସେ ସମୟରେ ଯେଉଁ କମ୍ପିଟିସନରେ ପାର୍ଟିସିପେଟ୍ କରିଛି, ମୋତେ ପ୍ରତ୍ୟେକ ଜାଗାରେ ମୁଁ ପ୍ରାଇଜ୍ ପାଇଥାଏ। ତ ସେ ଯେଉଁ ପ୍ରାଇଜ୍ ମୋତେ ବିଗ୍ କ୍ରାଉଡ୍ ତାଳି ମାରିକରି ଯେଉଁ ପ୍ରାଇଜ୍ଟା ମୁଁ କଲେକ୍ସନ୍ କରେ, ସେଇଟା ଆକ୍ଚୁଆଲି ମୋତେ ମୋଟିଭେଟ୍ କରିଛି ଟୁୱାର୍ଡ଼ସ୍ ପେଣ୍ଟିଂ ହଉ, ଟୁୱାର୍ଡ଼ସ୍ ଆନିମେସନ୍ ଫିଲ୍ମ ମେକିଂ ହଉ, ଯାହା ବି ମୁଁ କରୁଛି। ସୋ ଦ୍ୟାଟ୍ ଇଜ୍ ଦ ଫାର୍ଷ୍ଟ ଇନ୍ସପିରେସନ୍। ସ୍କୁଲ ସମୟରେ ମୋତେ ଯାହା ମିଳିଥିଲା, ଆଜି ବି ସେଇଟା ମୁଁ ବହୁତ ଭଲ ଭାବରେ ମନେ ଅଛି। ଆଉ ମୋର ଗୁରୁ ଥିଲେ ସେତେବେଳେ କାଶୀନାଥ ଖୁଣ୍ଟିଆ।
1: ତାଙ୍କ ବିଷୟରେ କିଛି କହିବେ?
0: ହଁ, ସିଏ ମୋର ସ୍କୁଲ ଟିଚର ଥିଲେ, ସିଏ ମୋର ଇନ୍ସପିରେଟର। ସିଏ ମୋତେ ବ୍ରସ୍ ତୁଳି ଧରେଇବା ଚେରି ଶିଖେଇଛନ୍ତି, ଆଜି ବି ତାଙ୍କ ସହିତ ମୋର ଟଚ୍ ଅଛି। ମୁଁ ପୁରୀ ଆର୍ଟ ଗ୍ୟାଲେରୀକୁ ତାଙ୍କୁ ମୁଁ ଇନଭାଇଟ୍ କରେ ବହୁତ ସମୟରେ। ତ ମୋର ସ୍କୁଲ ଟିଚର ମାନଙ୍କୁ, ମୋର ପ୍ୟାରେଣ୍ଟସ୍ ମାନଙ୍କୁ, ଏମାନଙ୍କୁ ମୋର ସବୁବେଳେ ମୋର ସିନିୟର ମାନେ ହେଉଛନ୍ତି, ଆଉ ଏଲ୍ଡରଲି ଲୋକମାନେ ହେଉଛନ୍ତି, ଦେ ଆର୍ ପ୍ରାୟୋରିଟି ଫର୍ ମି। ମୁଁ ସେମାନଙ୍କୁ ବହୁତ ପ୍ରାୟୋରିଟି ଦିଏ, ହୁଏଦର ମାଇ ପ୍ୟାରେଣ୍ଟସ୍ ଅର୍ ମୁଁ ବାହାରେ ବି କିଛି ଏଜେଡ୍ ଲୋକଙ୍କୁ ଦେଖେ, ତ ସେମାନଙ୍କୁ ମୁଁ ବହୁତ ପ୍ରାୟୋରିଟି ଦିଏ।
1: ବହୁତ ସୁନ୍ଦର କଥା କହିଲେ ସାର୍। ସାର୍, ତାହେଲେ ଆପଣ ଏକାଧାରରେ ଜଣେ ଆନିମେସନ୍ ଫିଲ୍ମ ମେକର ମଧ୍ୟ, ମିକି ମାଉସ୍, ଚାର୍ଲି ଚାପ୍ଲିନ୍, ଜଙ୍ଗଲ ବୁକ୍ ଏଭଳି ଅନେକ ଫିଲ୍ମରେ, ବହୁତ ପ୍ରତିଷ୍ଠିତ ଫିଲ୍ମରେ ମଧ୍ୟ ଆପଣ କାମ କରିଛନ୍ତି।
0: ହଁ, ମୁଁ ବହୁତ ମାନେ ଇଣ୍ଟରନ୍ୟାସନାଲି ଗୁଡ଼େ ସିରିଏଲ୍ସ ଡିଜ୍ନିର ମୁଁ କାମ କରିଛି। 18 ବର୍ଷ ମୁଁ ଇଣ୍ଟରନ୍ୟାସନାଲି କାମ କରିଛି। ମିକି ମାଉସ୍ କ୍ଲବ୍ ହାଉସ୍, ଜଙ୍ଗଲ ବୁକ୍, ଲିଟିଲ୍ ପ୍ରିନ୍ସ, ବିଭିନ୍ନ ପ୍ରକାର ସିରିଏଲ୍ସରେ ମୁଁ କାମ କରିଛି ଆଜ୍ଞା।
1: ସାର୍, ତ ଏବେ ତାର ଏକ୍ସପିରିଏନ୍ସ କ'ଣ ରହିଛି?
0: ହଁ, ଅଲ୍ ଟୁଗେଦର କର୍ପୋରେଟ୍ ଲାଇଫ୍ ଆଉ ସିରିଏଲ୍ ତ ଦେଖିବାକୁ ମଜା ଲାଗେ, କିନ୍ତୁ ତା ପଛର ଷ୍ଟୋରୀ ବହୁତ ଅଲଗା ଥାଏ, ତାକୁ କହିଲେ ବହୁତ ସମୟ ଲାଗିବ। ବଟ୍ ଗୋଟେ ବହୁତ ଜିନିଷ ମୁଁ ଶିଖିଛି ଯେଉଁଟାକି ମୋତେ ଆଜି ଲୋକାଲି ବହୁତ ହେଲ୍ପ କରୁଛି, ନୋ ଡାଉଟ୍ ଆଟ୍ ଅଲ୍। ମାନେ ମୁଁ ସବୁବେଳେ ମୋର ଏକ୍ସପିରିଏନ୍ସଟାକୁ କରେଣ୍ଟ ସିଚୁଏସନ୍ ସହିତ ମୁଁ କନେକ୍ଟ କରାଏ, ସେଇ ଯୋଗୁଁ ମୁଁ ଆଗକୁ ବଢ଼େ। ତ ଆମେ ଯେଉଁଟା ଲାଇଫ୍ରେ ଯେଉଁ ଯାହା ଏକ୍ସପିରିଏନ୍ସ ନେଉଛେ, ସେଇଟା ଆମକୁ ଆଗକୁ ବୁଷ୍ଟ କରେ।
1: ସାର୍, ନିଶ୍ଚିନ୍ତ ରୂପେ ସେ ବିଷୟରେ କହିଲେ ମଧ୍ୟ ଆମେ ଟିକେ ଖୁସି ହେବୁ, କିଛି କହିବେ ସେ ବିଷୟରେ?
0: ହଁ, କିଛି କହିବି ମାନେ ମୁଁ ମାନେ ଆକ୍ଚୁଆଲି ବାହାରେ ଯେଉଁ କାମ କରେ, ଠିକ୍ ମୋତେ କ୍ରିଏଟିଭଲି ତ ଠିକ୍ ଅଛି, ମୁଁ ଆଗକୁ ବଢ଼େ, କିନ୍ତୁ ମୁଁ ଆକ୍ଚୁଆଲି ହୋମ୍ ସିକ୍ ଲୋକ ଟିକେ। ତ ମୋର ପ୍ୟାରେଣ୍ଟସ୍ ହେଉଛନ୍ତି ମୋର ବଡ଼ ପ୍ରାୟୋରିଟି, ମୋର ଫ୍ୟାମିଲି ହେଉଛି ବଡ଼ ପ୍ରାୟୋରିଟି। ମୁଁ ବାହାରେ ଥିଲେ ବି ମୋର ମନଟା ପୁରୀରେ ଥାଏ, ମୋ ନନା ବୋଉଙ୍କ ପାଖରେ ମୋର ମନଟା ଥାଏ। ତ ଅଲ୍ ଟୁଗେଦର ମୁଁ ନେକ୍ସଟ ଜେନେରେସନ୍କୁ ଗୋଟେ ମେସେଜ୍ ଦେବି ଯେ ସିନିୟର ଏଲ୍ଡରଲି ଲୋକ, ଗୁରୁଜନ ଯେଉଁମାନେ ଆମକୁ ପାଠ ପଢ଼ିକି ଆଗକୁ ବଢ଼େଇଛନ୍ତି, ଯେଉଁମାନେ ହାତ ଧରିକି ଆଗକୁ ବଢ଼େଇଛନ୍ତି, ଯେଉଁ ବାପା ମା ମାନେ ଆମକୁ ଏତେ କଷ୍ଟ, ଏତେ ଇଏରେ, ଏତେ ବଡ଼ ସଂସ୍କାର ଦେଇକି ଆମ ଆଗକୁ ନେଇଛନ୍ତି, ସେମାନଙ୍କୁ ଫୁଲ୍ରେ ନେଗ୍ଲେକ୍ଟ କରିବା ଉଚିତ ନୁହଁ। ଆଉ ଯେଉଁଟାକି ମୋ ଲାଇଫ୍ର ଗୋଟେ ବଡ଼ ପ୍ରାଇଡ୍, ଆଉ ନେକ୍ସଟ ଜେନେରକୁ ବଡ଼ ମେସେଜ୍ ଯେ ବାପା ମାଙ୍କର ଡେଫିନେଟଲି କେୟାର କର, ଦ୍ୟାଟ୍ ଶୁଡ୍ ବି ଦ ଫାର୍ଷ୍ଟ ପ୍ରାୟୋରିଟି। 70-80 ବର୍ଷରେ ସେମାନେ ଇଣ୍ଡିପେଣ୍ଡେଣ୍ଟଲି ମୁଭ୍ କରିପାରିବେ ନାହିଁ, ନିଜ ମାନେ ନିଜ ଆଡ଼ୁ ହେଲ୍ପ ଦରକାର। ତ ସେମାନଙ୍କର ହାତ ଧରିକି ଚାଲିକିରି ତାଙ୍କୁ ତାଙ୍କର ଶେଷ ଡେଷ୍ଟିନି ପରନ୍ତୁ ନିଅନ୍ତୁ, ଏଇଟା ମୋର ନେକ୍ସଟ ୟଙ୍ଗ ଜେନେରେସନକୁ ମୋର ଏଇଟା ଗୋଟେ ଡେଫିନେଟ୍ ମେସେଜ।
1: ବହୁତ ସୁନ୍ଦର ବାର୍ତ୍ତାଟିଏ ଦେଲେ ସାର୍। ଆଜିକାରି ସମୟରେ ଅନେକ ଯୁବପିଢ଼ି ଅଛନ୍ତି ଯେଉଁମାନେ ପରିବାର ପ୍ରତି ବିମୁଖ ମନ ରଖୁଛନ୍ତି, ସେମାନେ ଅଧିକ ପ୍ରିଫର କରୁଛନ୍ତି ଯେ ଆମେ ବାହାରେ ଯାଇକି ମଡର୍ଣ୍ଣ ଲାଇଫ୍ ଷ୍ଟାଇଲ୍ ବଞ୍ଚିବୁ, ତାଙ୍କ ଘରଟା ଏତେ ଆଉ ସେତେ ଖୁସି ଦଉନି, ସେମାନେ ଘର ପ୍ରତି ଟିକେ ଘୃଣା ଭାବ ନେଇ ଆସୁଛନ୍ତି। ଏ ସମୟରେ ଆପଣଙ୍କର ଏ ବାର୍ତ୍ତାଟି ନିଶ୍ଚିନ୍ତ ରୂପେ ଆମ ଯୁବ ଭାଇ ଭଉଣୀ ମାନଙ୍କୁ ପ୍ରେରଣା ଦବ। ତେବେ ସାର୍, ଅନ୍ତର୍ଜାତୀୟ ସ୍ତରରେ କାମ କରିବାର ଅନୁଭୂତି କ'ଣ ରହିଥିଲା, ତା ପଛର ଷ୍ଟୋରୀ କ'ଣ ରହିଛି?
0: ଅନ୍ତର୍ଜାତୀୟ ସ୍ତରରେ ଆମେ ବିଭିନ୍ନ ବର୍ଗର ଲୋକ, ବିଭିନ୍ନ କାର୍ଯ୍ୟଦକ୍ଷ ଲୋକଙ୍କ ସହିତ ମିଶିକିରି କାମ କରିଛୁ। ତ ସେ ଏକ୍ସପିରିଏନ୍ସ ବହୁତ ଅଲଗା ଏକ୍ସପିରିଏନ୍ସ, ଯେଉଁଟାକି ମୋତେ ମୋର ଲାଇଫ୍କୁ ମୁଁ ଏତେ ଜାଗା ଟଚ୍ କରିକି ଆସିଛି। ମୋ ଲାଇଫ୍ ଆଜି ସିମ୍ପ୍ଲିସିଟି ଅଛି ବିକଜ୍ ଅଫ୍ ଆଇ ହାଭ୍ ସିନ୍ ମୋଷ୍ଟ ଅଫ୍ ଦ ଥିଙ୍ଗସ୍ ମୁଁ ଫିଲ୍ କରେ, ସେଇଟା ବି ମୋତେ ମୁଁ ସ୍ପିରିଚୁଆଲିଟିକୁ ମୋତେ ଟାଣି ଆଣିଛି। ତ ଆନ୍ତର୍ଜାତିକ ଫୋକସ୍ ସମସ୍ତଙ୍କ ଦରକାର, ସେଇ ଟଚ୍ ଦରକାର, ଦେନ୍ ଦେ କ୍ୟାନ୍ କମ୍ ବ୍ୟାକ୍ ଟୁ ଭେରି ନାଇସ୍ଲି ଟୁ ଦେୟାର ରୁଟ୍। ତ ବର୍ତ୍ତମାନ ମୋ ରୁଟ୍ରେ କାମ କରିବାକୁ ମୋର ବହୁତ ଇଣ୍ଟରେଷ୍ଟ, ରାଦର ଦାନ୍ ବାହାରେ। ମୋତେ ମୋ ସହର ମୋତେ ଭଲ ଲାଗୁଛି, ସେଇ ବାଙ୍ଗଲୋର, ସେଇ ହାଇଦ୍ରାବାଦ, ସେଇ କାଲକାଟା, ସେଇ ଚେନ୍ନାଇ, ଆଉ ମଜା ଆସୁନି ମୋତେ। ଏଇ ଜାଗା ହିଁ ମୁଁ ବହୁତ ପିସ୍ଫୁଲ୍ ମନେ କରୁଛି, ମୋତେ ଶାନ୍ତି ଲାଗୁଛି।
1: ବହୁତ ସୁନ୍ଦର କଥା କହିଲେ ସାର୍। ଆପଣ ଯେତେ ବାହାରେ କାମ କରିକି କହିବାକୁ ଗଲେ ସାରା ଦୁନିଆ ଦେଖିକି ମଧ୍ୟ ଆପଣ ଆପଣଙ୍କର ମୂଳକୁ ଭୁଲି ନାହାନ୍ତି, ଆପଣଙ୍କର ଜନ୍ମ ମାଟିକୁ ଭୁଲି ନାହାନ୍ତି, ଜାଣିକି ବହୁତ ଖୁସି ଲାଗିଲା,
0: ଧନ୍ୟବାଦ।
1: ତେବେ ସାର୍, ବର୍ତ୍ତମାନ ସମୟ ହେଉଛି AI ର ଯୁଗ, ସବୁ ଜିନିଷ ଆମ ହାତ ମୁଠାରେ, ତ AI

0: ଆନିମେସନ୍ ଆଉ ଆର୍ଟ ଆପଣ ଏହାକୁ କେମିତି ଜଏନ୍ କରିବେ? କ'ଣ AI ଆସିଛି ବୋଲିକା ଆନିମେସନ୍ ହଉ କି ଆନିମେଟର୍ସ ମାନଙ୍କର କ୍ୟାରିୟର ଖରାପ ହେଇଯିବ କି? AI ବି ଆନିମେସନ୍ କରିପାରିବ କି ଯୋଉଟା କି ଆମକୁ ଆଉ କରିବାକୁ ପଡିବନି?
1: ଦେଖନ୍ତୁ, ଏଗେନ୍ ହ୍ୟୁମାନ୍ ବ୍ରେନ୍ ରୋବୋଟିକ୍ ବ୍ରେନ୍, ଦେର୍ ଇଜ୍ ଏ ବିଗ୍ ଡିଫରେନ୍ସ। ଆଜି ଅଛି, କାଲି ବି ରହିବ। ହ୍ୟୁମାନ୍ ବ୍ରେନ୍ ସହିତ ରୋବୋଟିକ୍ର କେବେ କମ୍ପେୟାର ହେଇପାରିବ ନାହିଁ। ଏଆଇ ଇଜ୍ ନଥିଙ୍ଗ। ହ୍ୟୁମାନ୍ ବ୍ରେନ୍ରୁ ଗୁଗୁଲ୍କୁ ଟ୍ରାନ୍ସଫର୍ ହେଇଛି, ଗୁଗୁଲ୍ର ଡାଟା ଏଆଇ କଲେକ୍ଟ କରିକି ସିଏ ତାର ପ୍ରଡକ୍ଟ କରୁଛି। ସୋ ଦ୍ୟାଟ୍ ଇଜ୍ ଦ କନ୍ସେପ୍ଟ, ମୁଁ ଯାହା ବୁଝିଛି। ତ ଏଆଇ ଏଆଇର କାମ କରିବ, ହ୍ୟୁମାନ୍ ବ୍ରେନ୍ ହ୍ୟୁମାନ୍ ବ୍ରେନ୍ର କାମ କରିବ। ହଁ, ଡେଫିନେଟ୍ଲି ଏଆଇ ଆସିଲା ପରେ ଗୋଟେ ଜିନିଷ ଅଟୋମେଟେଡ୍ ହେଇଯାଇଛି, ଯୋଉଟା ଆମର ଆନିମେସନ୍ ଇଣ୍ଡଷ୍ଟ୍ରିରେ 10 ଦିନ ଲାଗୁଥିଲା ସେଟା 10 ମିନିଟ୍ରେ ହେଇଯାଉଛି। କିନ୍ତୁ ତା ଭିତରେ ବି ହ୍ୟୁମାନ୍ ଟଚ୍ ରହୁଛି, ଆଉ କଣ୍ଟେଣ୍ଟ ତ ଡେଫିନେଟ୍ଲି ହ୍ୟୁମାନ୍ ବ୍ରେନ୍ରୁ ହିଁ ଆସିବ। ଆଉ ଯୋଉଟା କି କଣ୍ଟେଣ୍ଟ ଇଜ୍ ଦ ମେନ୍ ଥିଙ୍ଗ୍ ଫର୍ ଏଭ୍ରିଥିଙ୍ଗ। ଆମର ଲାଇଫ୍ରେ ବି ଆମର କଣ୍ଟେଣ୍ଟ ଯଦି ଠିକ୍ ନାହିଁ, ଆମେ ଆଗକୁ ବଢ଼ିପାରିବା ନାହିଁ। ଗୋଟେ ଫିଲ୍ମର କଣ୍ଟେଣ୍ଟ ଠିକ୍ ନାହିଁ ଯଦି ସେ ଫିଲ୍ମ ସକ୍ସେସ୍ ହେଇପାରିବ ନାହିଁ। ହଁ, ଗୋଟେ ମଣିଷର ନିଜର କଣ୍ଟେଣ୍ଟ ଠିକ୍ ନାହିଁ ଯଦି ସିଏ ପ୍ରୋଗ୍ରେସିଭ୍ କଣ୍ଡିସନ୍ରେ ରହିପାରିବ ନାହିଁ। ତେଣୁକରି ନଥିଙ୍ଗ୍ ଟୁ ୱରି ଫର୍ ଏଆଇ। ଆଗେ ଶଗଡ ଥିଲା, ଆଜି ଏରୋପ୍ଲେନ୍ରେ ପିଲାମାନେ ଯାଉଛନ୍ତି, ଆମ ପିଲାମାନେ। ତ ସେଇ କମ୍ୟୁନିକେସନ୍, ସେଇ ଟ୍ରାନ୍ସପୋର୍ଟେସନ୍, ବଟ୍ ସମୟ ଟୁ ସମୟ ସେଇଟା ଚେଞ୍ଜ ହେଇ ଚାଲିଛି। ତ ସେଇ ଚେଞ୍ଜ ଭିତ୍ତିକ ଯିଏ ନିଜକୁ ଖାପ ଖୁଆଇ ଆଗକୁ ବଢ଼ି ପାରିଲା ସିଏ ଆଗକୁ ବଢ଼ିଲା, ଯିଏ ଆଗକୁ ନ ବଢ଼ି ପାରିଲା ସେ ଖାଲି କହୁଥିବ ଯେ ଆମର ଆଗେ ପଛରେ ସବୁ ଭଲ ଥିଲା, ବର୍ତ୍ତମାନ ସବୁ ଖରାପ ହେଇଗଲାଣି। ସେଆ ନୁହଁ, ଯୋଉ ଯୋଉ ସମୟରେ ଯୋଉ ସିଚୁଏସନ୍ରେ ଯୋଉଟା ହଉଛି ତାକୁ ଆମେ କେତିକି ଇମ୍ପ୍ଲିମେଣ୍ଟ କରୁଛେ, କେତିକି ପଜିଟିଭଲି କେତିକି କନଷ୍ଟ୍ରକ୍ଟିଭଲି ମୁଭ୍ କରୁଛେ, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ।
0: ବହୁତ ସୁନ୍ଦର କଥା କହିଲେ ସାର୍। ତାପରେ ଆଉ ଗୋଟେ ଜିନିଷ ବି ଦେଖାଯାଉଛି, ଏଆଇ ଆସିବା ପରେ ଆମେ କୋଉଠି ନା କୋଉଠି ଅଧିକାଂଶ ଭାବରେ ଏଆଇ ଉପରେ ଡିପେଣ୍ଡେଣ୍ଟ ହେଇଯାଉଛେ। ଯେମିତି ଗୋଟେ ଷ୍ଟୋରୀ ଲେଖିବା ହଉ କି କିଛିଟା କ୍ରିଏଟିଭ୍ ୱାର୍କ ଯୋଉଟା, ଯେମିତି ଆପଣ କହିଲେ ଗୋଟେ ଫିଲ୍ମ ମେକିଂ, ତାର ଷ୍ଟୋରୀ ହଉ, ସବୁ ଉପରେ ଆମେ ଏଆଇ ଉପରେ ଡିପେଣ୍ଡ କରିଦଉଛେ। ସାମାନ୍ୟ ଏସ୍ଏଟି ଲେଖିଲା ବେଳକୁ ବି ଗୋଟେ ପିଲା ଚାଟ୍ଜିପିଟିରେ ପକେଇ ଦଉଛି ଆଉ ସେ ଏସ୍ଏଟି ଦେଇଦଉଛି, ଯୋଉଟାକୁ ସେ କପି କରିଦଉଛି। କିନ୍ତୁ ଆଗ କାଳରେ କଣ ହଉଥିଲା ନା, ସେ ଜିନିଷଟିକୁ ଭାବି ଭାବିକି ଲେଖୁଥିଲା। ତ ଆପଣଙ୍କ ମତରେ କଣ ଏଆଇ କୋଉଠି ନା କୋଉଠି ପିଲାଙ୍କର ଏଇ କ୍ରିଏଟିଭିଟି ଥିଙ୍କିଂ ପାୱାରଟାକୁ କମେଇ ଦେଇଛି କି?
1: ଡେଫିନେଟ୍ଲି କିଛି ପାର୍ଟରେ ତ ଏଟା ହିଟ୍ କରୁଛି, କରିବ ବି, କାହିଁକି ନା ଡେଫିନେଟ୍ଲି ଆମର କିଛି ଦରକାର ହେଲେ ବର୍ତ୍ତମାନ ଆମେ ଏଆଇ ଟଚ୍ କରୁଛେ, ତାର ଗୋଟେ ବାହାରି ଯାଉଛି, ଠିକ୍ ଅଛି। ଯୋଉଟା ଆମେ ହାତରେ ବସିକି ମାନୁଆଲ ଲେଖିଥାନ୍ତେ, ତ ତାର ବ୍ରେନ୍ ସହିତ ଯୋଉ କନେକ୍ସନ୍ ଆଉ ୟାର ଯୋଉ ବ୍ରେନ୍ ସହିତ କନେକ୍ସନ୍ ଡିଫରେଣ୍ଟ ରହିବ। ମୁଁ ଗୋଟେ ଲେଖା ମୁଁ ନିଜ ମନରୁ ଲେଖିବି, ଆଉ ଗୋଟେ ଏଆଇ ଜେନେରେଟ୍ରେ ଲେଖିବି, ତା ଭିତରେ ଫରକ ରହିବ, କନେକ୍ସନ୍ର ଫରକ ରହିବ, ତାର ଇମ୍ପାକ୍ଟର ବି ଫରକ ରହିବ। ତ ରହିବ ତ ନିଶ୍ଚିତ, ତାକୁ ଆମେ ବନ୍ଦ କରିପାରିବା।
0: ସାର୍, ତାହେଲେ ଓଭରଅଲି କହିବାକୁ ଗଲେ ଆମ ପିଲାମାନଙ୍କୁ ଏଆଇ ଉପରେ ହଉ କି ସ୍ମାର୍ଟଫୋନ୍ ଉପରେ ଏତେଟା ଡିପେଣ୍ଡେଣ୍ଟ ରହିବା ଉଚିତ ନୁହଁ, ଯୋଉଟା ଆବଶ୍ୟକ ସେଠି ଡିପେଣ୍ଡେଣ୍ଟ ହବ।
1: ହଁ, ସବୁ ଜିନିଷର ଗୋଟେ ଲିମିଟ୍ ଅଛି, ସବୁ ଜିନିଷର ଗୋଟେ ପ୍ଲସ୍ ପଏଣ୍ଟ ଅଛି। ଆମର ଯେତିକି ଦରକାର ସେତିକି ଯିବା ଦରକାର, ତାଠୁ ସବୁ ଜିନିଷ ଅତିଟା ଖରାପ। ଦେଖନ୍ତୁ, ଆପଣ ଯେଉଁ ମାତ୍ରାରେ ଏଆଇ ବଢୁଛି, ଯେଉଁ ମାତ୍ରାରେ ଅଟୋମେସନ୍ ହଉଛି, ସେଇ ମାତ୍ରାରେ ପ୍ୟାରାଲାଇଜ୍ ଲୋକ ଗୋଟେ ଟାଇମ୍ରେ ଡେଫିନେଟ୍ଲି ଫେଡ୍ ଅଫ୍ ହେବେ, 100%। ତ ଯୋଉମାନେ ଫେଡ୍ ଅଫ୍ ହେବେ, ଏଗେନ୍ ଦେ ୱିଲ୍ କମ୍ ଟୁ ଦ ରୁଟ୍। ତାଙ୍କୁ ସେଇ ବଳଦ ଗାଡ଼ି ବଢିଆ ଲାଗିବ, ତାଙ୍କୁ ସେଇ ଅର୍ଗାନିକ୍ ଫୁଡ୍ ଭଲ ଲାଗିବ, ତାଙ୍କୁ ସେଇ ହ୍ୟୁମାନ୍ ଟଚ୍ ଜିନିଷ ଭଲ ଲାଗିବ। ଦେଖନ୍ତୁ, ଟୁରିଜମ୍ରେ ହୋଟେଲ, ରିସର୍ଟ ଏସବୁ ତ ଚାଲିଛି, ବହୁତ ଆଗରୁ ଟ୍ରାଡିସନାଲି ଚାଲିଛି, କିନ୍ତୁ ବର୍ତ୍ତମାନ ହୋମ୍ଷ୍ଟେର ଭାଲ୍ୟୁ ବହୁତ ବଢିଯାଇଛି। ପୁରୀରେ ହାର୍ଡଲି, ମୁଁ ତ ଆରମ୍ଭ କରିଛି 2014 ଓଡ଼ିଶାର ଫାର୍ଷ୍ଟ ହୋମ୍ଷ୍ଟେ, ଆଉ ସେତେବେଳେ ମୁଁ ବହୁତ ଡରିକିରି ଆରମ୍ଭ କରିଥିଲି। ତ ମୁଁ ଭାବିଥିଲି ଏଇଟା ହିଟ୍ କରିବ ନା ନାହିଁ, କ'ଣ ହବ କ'ଣ ନାହିଁ। ସେତେବେଳେ ମୋତେ ଇନିସିଆଲି ହିଟ୍ କରୁଥିଲା, କାହିଁକିନା ଗୋଟେ ସେଠି କେବଳ ବଡ଼ ସହର ଲୋକ ଆସୁଥିଲେ, କାହିଁକିନା ସେମାନଙ୍କୁ ବଡ଼ ସହରରୁ ବିରକ୍ତ ହେଇକି ସେମାନେ ଆସିକିରି ସେଇ ହ୍ୟୁମାନ୍ ଟଚ୍କୁ ପସନ୍ଦ କରୁଥିଲେ। ତ ତାର ଭାଲ୍ୟୁ ବର୍ତ୍ତମାନ ବହୁତ ବଢିଯାଇଛି ହ୍ୟୁମାନ୍ ଟଚ୍ର, କାହିଁକି ରୋବୋଟିକ୍ ଲାଇଫ୍, ଏଆଇ ଇଜ୍ ଦ ବିଗ୍ ରିଜନ୍।
0: ମାନେ ଲୋକମାନେ କୋଉଠି ନା କୋଉଠି ଦେଖାଯାଉଛି ଯେ ନା ଅତ୍ୟଧିକ ମଡର୍ଣ୍ଣାଇଜେସନ ହବା ଫଳରେ ଧୀରେ ଧୀରେ ସେମାନେ ତାଙ୍କ ରୁଟ୍କୁ ଫେରିବାକୁ ବି ପସନ୍ଦ କରୁଛନ୍ତି।
1: ଠିକ୍ ରାଇଟ୍ ରାଇଟ୍ ଏଗେନ୍ ୟୁ ନୋ ମଡର୍ଣ୍ଣାଇଜେସନ ରୁଟ୍କୁ କୋଉମାନେ ଫେରନ୍ତି, ଯୋଉମାନେ ସବୁ ଦେଖି ସାରନ୍ତି, ଦେନ୍ ଦେ କ୍ୟାନ୍ କମ୍ ବ୍ୟାକ୍ ଟୁ ଦ ରୁଟ୍। ସ୍ପିରିଚୁଆଲ କୋଉମାନେ ବନ୍ତି, ଯୋଉମାନେ ଦୁନିଆର ସବୁ କିଛି ଦେଖି ସାରନ୍ତି, ତାପରେ ଦେନ୍ କମ୍ ବ୍ୟାକ୍ ଟୁ ଦ ସ୍ପିରିଚୁଆଲିଟି। ତ ସବୁ ଦେଖିକି ଆସିବା ବି ଭଲ ଜିନିଷ।
0: ସାର୍, ତାହେଲେ ଏବେ ଯଦି ଆମେ ଫାଇନ୍ ଆର୍ଟ ବିଷୟରେ କଥା ହେବା, ତ ସେ ଆମର ଆର୍ଟର ବିଭିନ୍ନ ପ୍ରକାର ଫର୍ମ ଅଛି, ମଡର୍ନ ଆର୍ଟ ହଉ କି ଯୋଉ ଆବଷ୍ଟ୍ରାକ୍ଟ ଆର୍ଟ, ପାରମ୍ପରିକ ଚିତ୍ରକଳା, ସେ ବିଷୟରେ କ'ଣ କହିବେ?
1: ଦେଖନ୍ତୁ, ଆର୍ଟ ଇଣ୍ଡଷ୍ଟ୍ରିରେ ଦେର୍ ଇଜ୍ ସୋ ମେନି ଡୋମେନ୍ସ ଆର୍ ଦେୟାର୍, ଆର୍ଟର ବହୁତ ବିଭିନ୍ନ ବିଭିନ୍ନ କ୍ଷେତ୍ର ଅଛି, ଠିକ୍ ଅଛି। ଇଟ୍ ଇଜ୍ ଭେରି କ୍ଲିୟର୍ ଟୁ ଦ ୟଙ୍ଗ୍ ମାସ୍, ୟଙ୍ଗ୍ ମାସ୍ ମାନେ ଆସିକି ପଚାରନ୍ତି ଆମ ଗ୍ୟାଲେରୀରେ। ତ ମୁଁ ଏହା କହେ ଯେ ଆଗେ ଆର୍ଟ ପାଇଁ କିଛି ଫାସିଲିଟିସ୍ ନଥିଲା, ବର୍ତ୍ତମାନ ଆର୍ଟର ବହୁ ଡୋମେନ୍ସ ଅଛି, କିନ୍ତୁ ତମକୁ ଡିସାଇଡ୍ କରିବା ଦରକାର ଯେ ତମର ସ୍କିଲ୍ କୋଉଠି, ତମର ଇଣ୍ଟରେଷ୍ଟ କୋଉଠି। ସେଇଟା ଯଦି ଡିସିସନ୍ ନେଇ

0: ପାରୁଛନ୍ତି ଆଉ ଗାଇଡ୍ ପ୍ରପର ଟ୍ରାକ୍ରେ ଆପଣ ଯାଇପାରୁଛନ୍ତି। ଆଜିର ୱାର୍ଲଡ଼ରେ କ୍ରିଏଟିଭଲି କ୍ରିଏଟିଭିଟିକୁ ନେଇକରି ବଞ୍ଚିବା କିଛି ଅସୁବିଧା ନୁହଁ। ତ ଯେଉଁ ଡୋମେନ୍ରେ କାମ କରନ୍ତୁ ସେଇଟା ନିଜ ଟେଷ୍ଟ ଭିତରେ ହେବା ଦରକାର, ନିଜର ଇଣ୍ଟରେଷ୍ଟ ଭିତରେ ଦରକାର। ସବୁ ଡୋମେନ୍ରେ ବହୁତ ମାତ୍ରାରେ ସ୍ପେସ୍ ଅଛି, ମୁଁ ଗ୍ୟାରେଣ୍ଟି ଦେଇକରି କହୁଛି। ଯିଏ କହୁଛି ଯେ ନାଇଁ କିଛି ଆର୍ଟର କ୍ୟାରିୟର ନାହିଁ, ଲାଇଫ୍ ନାହିଁ, ଇଟ୍ ଇଜ୍ ଆବସୋଲ୍ୟୁଟ୍ଲି ରଙ୍ଗ। ଦେଖନ୍ତୁ, ଗୋଟେ ପିଲାଟେ ଫାଇନ୍ ଆର୍ଟ ପାଠ ପଢ଼ୁଛି, ସେଇ ପିଲାର କିଛି ଆର୍ଟିଷ୍ଟ ଅଛନ୍ତି ଯେଉଁମାନେ କି ରେକ୍ସା ପଛରେ ବି ଲେଖୁଛନ୍ତି, କେଉଁଠି ୱାଲ୍ରେ ବି ଟିକେ ପେଣ୍ଟିଂ କରୁଛନ୍ତି, ସେଇ ଜାଗାରୁ ପାଠ ପଢ଼ିକିରି ଆର୍ଟିଷ୍ଟ ସେମାନେ ପାର୍ଲାମେଣ୍ଟରେ ବି ପେଣ୍ଟିଂ କରୁଛନ୍ତି। ତ ଇଟ୍ ଇଜ୍ ୟୋର୍ ଭିଜନ୍, ଆଉ ନିଜକୁ କେମିତି ସ୍କୋପ୍ ମିଳିଛି, ନିଜେ କେମିତି ସ୍କୋପ୍କୁ କ୍ରିଏଟ୍ କରିଛ, ନିଜର ଭିଜନ୍ କ'ଣ, ସେଇ ହିସାବରେ କ୍ରିଏଟିଭଲି ଆପଣ ମୁଭମେଣ୍ଟ କରିବେ। ଏଇଟା ଚାକିରି ଲାଇଫ୍ ନୁହଁ, ଆପଣ ଆସିଲେ 11-6 ବସି କାମ କରିଦେଲେ ପର୍ଟିକୁଲାର ଏଇ ଜିନିଷଟା କ'ଣ, ଇଟ୍ସ ଓପନ୍ ପ୍ଲାଟଫର୍ମ। ଆପଣ ନିଜକୁ ନିଜର ଭିଜନ୍କୁ କେମିତି ଆଗକୁ ନେଉଛନ୍ତି, ନିଜର କନେକ୍ଟିଭିଟି କେଉଁଠି ଟଚ୍ କରୁଛି, ସେଇ ହିସାବରେ ଆପଣଙ୍କର କ୍ୟାରିୟର ବୁଝୁଛନ୍ତି। ତେଣୁ ଏଥିରେ କୌଣସି କନଫ୍ୟୁଜ୍ ରହିବା ଉଚିତ ନୁହଁ, ଆଉ ଯଦି ରହୁଛି ତାକୁ କ୍ଲିଅର କରିକି କ୍ରିଏଟିଭରେ ବଞ୍ଚିବା ବି, ଯଦି କନଫ୍ୟୁଜ୍ ଭିତରେ ଅଛନ୍ତି କ୍ରିଏଟିଭଲି ବଞ୍ଚିବା ବି, ଦ୍ୟାଟ୍ ଇଜ୍ ମୋର୍ ଡେଞ୍ଜର। ତ ମୁଁ ଆଉ ଗୋଟେ କଥା କହିବି, ଦେଖନ୍ତୁ ଆଜିର ସୋସାଇଟିରେ ବହୁତ ଆର୍ଟିଷ୍ଟ ଅଛନ୍ତି ଯେଉଁମାନେ କି ଆର୍ଟଟା ହବି, ଦେ ଆର୍ ନଟ୍ କନଫ୍ୟୁଜ୍, କାରଣ ସେମାନେ ମେଚ୍ୟୁର୍ଡଲି ସେମାନଙ୍କର ଗୋଟେ ପ୍ରଫେସନ୍ ଅଛି, କିନ୍ତୁ ପ୍ୟାରାଲି କ୍ରିଏଟିଭଲି ସେମାନେ ଅଛନ୍ତି, ଦେ ଆର୍ ମୋର୍ ପ୍ୟାସିନେଟେଡ୍ ଦେନ୍ ଏ ପ୍ରଫେସନାଲ ଆର୍ଟିଷ୍ଟ। ଆର୍ଟର କ୍ୟାରିୟର ଅଛି, ନୋ ଡାଉଟ୍।
1: ସାର୍, ତାହେଲେ ମାନେ କୋଉଠି ନା କୋଉଠି ଦେଖାଯାଉଛି ଯେ ଆଜିକାଲିର ପ୍ୟାରେଣ୍ଟସ୍ ହଉ, ସେମାନେ ତାଙ୍କ ପିଲାମାନଙ୍କୁ କହୁଛନ୍ତି ପାଠ ପଢି ସରକାରୀ ଚାକିରି କରି ଡାକ୍ତର ହ, ଇଞ୍ଜିନିୟର ହ, ଏସବୁ। ଯଦି ସେ କହୁଛି ଯେ ନାଇଁ ମୋର ଇଣ୍ଟରେଷ୍ଟ ଅଛି ଆର୍ଟରେ ଅଛି କି କିଛି ବି କ୍ରିଏଟିଭ ଫିଲ୍ଡରେ ମୁଁ କାମ କରିବାକୁ ଚାହୁଁଛି, ତ ପ୍ରଥମରୁ ତ 90% କ୍ଷେତ୍ରରେ ନା ଆସିଯାଉଛି, ସେମାନଙ୍କ ପାଇଁ ଆପଣଙ୍କୁ କଣ ବାର୍ତ୍ତା ଦେବେ?
0: ହଁ ଦେଖନ୍ତୁ, ମୁଁ ଗୋଟେ ପ୍ୟାରେଣ୍ଟସ୍, ମୁଁ ସବୁ ପ୍ୟାରେଣ୍ଟସ୍କୁ କମେଣ୍ଟ କରିପାରିବି ନାହିଁ, ବଟ୍ ମୁଁ ଦେଖୁଛି ଗୁଡ଼େ ପ୍ୟାରେଣ୍ଟସ୍ଙ୍କର ମତାମତ, ଗୁଡ଼େ ପ୍ୟାରେଣ୍ଟସ୍ଙ୍କର ସୋଚ ସେଇ ଟ୍ରାଡିସନାଲି ମୁଭମେଣ୍ଟ କରିବାକୁ ଚିନ୍ତା କରୁଛନ୍ତି, ସେଇ ଡକ୍ଟର ସେଇ ଇଞ୍ଜିନିୟର ସେଇଥିରେ ସେମାନେ ନିଜକୁ ଇନଭଲ୍ଭ କରୁଛନ୍ତି, ନିଜ ପିଲାକୁ ସେଥିରେ ବି ଡାଇଭର୍ଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରତ୍ୟେକ ପିଲାର କେଉଁ ଟ୍ୟାଲେଣ୍ଟଟା କ'ଣ ଆମେ ଜଜ୍ କରିବା ହେଉଛି ଆମର କାମ। ଯଦି ଆମେ ଜଜ୍ କରିପାରୁଛେ ତାହେଲେ ଆମେ ଆମର ପିଲାମାନଙ୍କୁ ହଉ ନେକ୍ସଟ ଜେନେରେସନ୍କୁ ଠିକ୍ ଗାଇଡ୍ଲାଇନ୍ ଦେଇପାରିବା। ତ ପ୍ରତ୍ୟେକ ପିଲାର ଯେଉଁ କ୍ରିଏଟିଭିଟି, ତାର ଯେଉଁ ଷ୍ଟ୍ରେଙ୍ଥଟାକୁ ଯଦି ଆମେ ଜଜ୍ କରିପାରିଲେ ତାକୁ ଟିକେ ପାଥ୍ ଦେଇଦେଲେ ନା, ପିଲା ନିଜେ ଜାଣିପାରିବେନି, ପିଲାଙ୍କର ସବୁଥିରେ ଇଣ୍ଟରେଷ୍ଟ, ଏଇଟା କରିବି ସେଇଟା କରିବି ସେଇଟା କରିବି ସେଇଟା କରିବି ସବୁଥିରେ ଇଣ୍ଟରେଷ୍ଟ, କିନ୍ତୁ ଆମକୁ ସଫ୍ଟଲି ଇନ୍ଡାଇରେକ୍ଟଲି ତାକୁ ଡାଇରେକ୍ସନ୍ ଦେବା ଦରକାର। ଡାଇରେକ୍ଟଲି ଆମେ ଯଦି ଡାଇରେକ୍ସନ୍ ଦେଉଛେ ସେଇଟା ପିଲାମାନେ ଗ୍ରହଣ କରିବେ ନାହିଁ, ଇନ୍ଡାଇରେକ୍ଟଲି ତାଙ୍କୁ ମୋଟିଭେଟ୍ କରିକି ତାଙ୍କର କୋର୍ ଇଣ୍ଟରେଷ୍ଟଟାକୁ ପାଖରେ ଟଚ୍ କରିବା ଦରକାର। ଆଚ୍ଛା, ସେଇଟା କେମିତି ଜାଣିବେ? ଗୋଟେ ପିଲାର ହଉ କି ମୋର ହଉ କି ଆପଣଙ୍କର ହଉ, ଯିଏ ଯେଉଁ କାମରେ କାମ କଲେ ସେଥିରେ ସେ ଟାୟାର୍ଡ ହୁଏ ନାହିଁ, ତାକୁ ସମୟ ଜଣାପଡ଼େ ନାହିଁ, ତାଙ୍କୁ ସେଇଟା ବର୍ଡର୍ ଲାଗେ ନାହିଁ, ସେଇଟା ହଉଛି ତାର ଷ୍ଟ୍ରେଙ୍ଥ। ଆମେ ସେଇ ଓରିଏଣ୍ଟେଡ୍ ତାକୁ ଟଚ୍ କରିବା ନା, ସେ ହ୍ୟାପିଲି ସେଥିରେ ମୁଭ୍ କରିବ,
1: ସେଇ ଜିନିଷଟାକୁ ପିଲାର ଇଣ୍ଟରେଷ୍ଟକୁ ବାପା ମାଙ୍କୁ ଖୋଜିବାକୁ ପଡିବ।
0: ହଁ, ସେଇଟାକୁ ଜଜ୍ କରିବା ହଉଛି ଭେରି ଇମ୍ପୋର୍ଟାଣ୍ଟ, ଆଉ ସେ ଜଜ୍ କରିବା IQ ରହିବାଟା ହେଉଛି ଇମ୍ପୋର୍ଟାଣ୍ଟ। ଆମେ ତାକୁ ଯଦି ଠିକ୍ ଡାଇରେକ୍ସନ୍ରେ ଦେଇଦେଲେ ତ ସିଏ ଅଟୋମେଟିକାଲି ମୁଭ୍ କରିବ। ଗୋଟେ ନଈଟେ ଗୋଟେ ଫ୍ଲୋରେ ଯାଉଛି, ଜଷ୍ଟ ସେ ସେଇ ତାର ଫ୍ଲୋରେ ସେ ପଳାଉଛି, ତାର ଏଗେନ୍ଷ୍ଟକୁ ଯାଇକିରି ଆମ କିଛି କରିବା ଦରକାର ନାହିଁ। ଆମେ ବହୁତ ପ୍ୟାରେଣ୍ଟସ୍ ତାର ଏଗେନ୍ଷ୍ଟରେ ଯାଉଛେ। ଆମେ ତାଙ୍କୁ ବାହାର ଅଭିମୁଖୀ କରିବାକୁ ଚେଷ୍ଟା କରୁଛେ। ଆମର ବର୍ତ୍ତମାନ ଓଡ଼ିଶାକୁ, ଭୁବନେଶ୍ୱରକୁ ସବୁ ଜିନିଷ ଆସୁଛି, ବହୁତ ଜିନିଷ ଆସିସାରିଲାଣି। ଆମ ଜେନେରେସନ୍ କିଛି ନଥିଲା, ଆମେ ବାହାରକୁ ଯାଉଥିଲେ, ବର୍ତ୍ତମାନ ଏଠି ସବୁ ଅଛି, ଏଠି କର, ବାହାରକୁ ଯାଅ, ମୁଁ ମନା କରୁନାହିଁ, ୟୁ ଟେକ୍ ଦ ଏକ୍ସପିରିଏନ୍ସ ବଟ୍ ୟୁ କମ୍ ବ୍ୟାକ୍, ଡୁ ଫର୍ ୟୋର୍ ଭିଲେଜ୍, ଡୁ ଫର୍ ୟୋର୍ ଷ୍ଟେଟ୍, ଡୁ ଫର୍ ୟୋର୍ କଣ୍ଟ୍ରି।
1: ମାନେ ସାର୍ କହିବାକୁ ଗଲେ ବାହାରୁ ଶିଖିକି ଆସିକି ସେଇ ଶିକ୍ଷାଟାକୁ ଆମର,
0: ୟୁ ଟେକ୍ ଦ ଏକ୍ସପିରିଏନ୍ସ, ୟୁ ଟେକ୍ ଦ ଏନର୍ଜି ଫ୍ରମ୍ ଦ ଏବ୍ରଡ୍ ଅର୍ ବାହାରୁ ନିଅନ୍ତୁ, କିନ୍ତୁ ଗୋଟେ ଟାଇମ୍ରେ ୟୁ ବ୍ୟାକ୍ ଟୁ ୟୋର୍ ପିପଲ୍, ୟୋର୍ ପ୍ଲେସ୍। ଆପଣ ବାହାରେ ବାହାରେ ରହିକି ସେଠି ଲାଇଫ୍, ସେ ବି ଗୋଟେ ଲାଇଫ୍, ସେଇଟା ମୁଁ ମନା
1: କରିପାରୁନାହିଁ।
0: ହଁ, ଆପଣ ଦେଖନ୍ତୁ, ବାଘର ଲାଞ୍ଜ ହବା ଅପେକ୍ଷା ନିଜ ଜାଗାରେ ବିଲେଇର ମୁଣ୍ଡ ହବାଟା ବେଟର।
1: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ଆଉ ଗୋଟେ ମଧ୍ୟ ଆପଣ ପ୍ରଥମରୁ କହିଥିଲେ ଯେ ଆପଣ ଆମ ପୁରୀରେ ଆର୍ଟ ଟୁରିଜିମ ଆୟୋଜନ କରୁଛନ୍ତି, ତ ସାର୍ ସେ ବିଷୟରେ କଣ କହିବେ, ଯୋଉଟା କି ଆମେ ପୁରୀରେ ପ୍ରଥମ ଥର ପାଇଁ ଶୁଣିବୁ, ପ୍ରଥମ ଥର ପାଇଁ ହୁଏ ଆୟୋଜନ ହବାକୁ ଯାଉଛି।
0: ମୁଁ ବର୍ତ୍ତମାନ ତ ମୁଁ କରେଣ୍ଟଲି ଆଉ ଥରେ ପେଣ୍ଟିଂ ଆରମ୍ଭ କରିଛି। ମୁଁ ବର୍ତ୍ତମାନ ଜଗନ୍ନାଥ, ପୁରୀ, ଜଗନ୍ନାଥ ମନ୍ଦିର, ପୁରୀ ବିଚ୍, ୟା ଉପରେ ବେସିକାଲି ପେଣ୍ଟିଂ କରୁଛି, ୱାଟର୍ କଲର୍ ବର୍ତ୍ତମାନ କରୁଛି। ପ୍ୟାରାଲି ଯେଉଁ ମୋର ପ୍ରଫେସନ୍ ହେଉଛି ଆର୍ଟ ଟୁରିଜିମ ପୁରୀର, ମୁଁ ଏଠି ଟୁରିଜିମ୍ରେ ଆର୍ଟକୁ କନେକ୍ସନ୍ କରୁଛି। ଆହୁରି ସିମ୍ପଲି ଯଦି କହିବା, ଓଡ଼ିଶାକୁ ଯେମିତି, ପୁରୀକୁ ଯେମିତି ଲେମ୍ୟାନ୍

0: ମାନେ ଆସୁଛନ୍ତି, ସେମିତି ଗ୍ଲୋବାଲି ମୁଁ ଆର୍ଟିଷ୍ଟ ମାନଙ୍କୁ ପୁରୀକୁ ଇନଭାଇଟ୍ କରୁ। ଆଉ ମୋର କଣ କରିବି ମୁଁ ଜାଣିନି, କିନ୍ତୁ ମୋର ଗୋଟେ ଇଚ୍ଛା ଅଛି ଯେ ପୁରୀରେ ଗୋଟେ ଆର୍ଟିଷ୍ଟ ଭିଲେଜ କରିବି, ଯେଉଁଥିରେ କି ଥ୍ରୁ ଆଉଟ୍ ଦ ୱାର୍ଲ୍ଡ ଆର୍ଟିଷ୍ଟ ମାନେ, ଆର୍ଟ ଲଭର୍ସ ମାନେ, କ୍ରିଏଟିଭ ଲୋକମାନେ ଆସିକିରି ଆମ ଜାଗାରେ କନେକ୍ଟ ହେବେ। ଆଉ ଏଠି ଲୋକଙ୍କର ରୋଜଗାର ବଢ଼ିବ, ଆଉ ଆଉ ଗୋଟେ ଆର୍ଟ ଟୁରିଜିମ୍ ୱିଙ୍ଗସ୍ ଡେଭଲପ୍ କରିବ। ସୋ ଦ୍ୟାଟ୍ ଇଜ୍ ମାଇ ଡ୍ରିମ୍ ପ୍ରୋଜେକ୍ଟ, ବଟ୍ ମୁଁ ଜାଣିନି କ'ଣ ହବ କ'ଣ ନାହିଁ।
1: ଆପଣ ଆପଣଙ୍କର ଏହି ସ୍ୱପ୍ନଟିକୁ ଆଗାମୀ 5 ବର୍ଷ 10 ବର୍ଷ ଭିତରେ କୋଉଠି ଦେଖୁଛନ୍ତି?
0: ହଁ, ବର୍ତ୍ତମାନ ମୁଁ ଯେଉଁ ପାଥରେ ଅଛି ତ ମୁଁ ପରଫେକ୍ଟ ପାଥରେ ଅଛି। ମୁଁ ସବୁବେଳେ ବିଲିଭ୍ କରେ ନିଜର ଏକ୍ସପିରିଏନ୍ସକୁ ନେଇକରି ଗ୍ରୋ କରିବା, ଯାହା କରୁଛନ୍ତି ସେ ଏକ୍ସପିରିଏନ୍ସକୁ ନେଇକରି ଗ୍ରୋ କରିବା, କାରଣ ସେ ଏକ୍ସପିରିଏନ୍ସଟା ହିଁ ଆପଣଙ୍କୁ ପୁଷ୍ କରିକରି ଆଗକୁ ନେବ। ଆପଣ ସେଇଠୁ ଯେତେବେଳେ ରିଡାଇରେକ୍ଟ ହେଉଛନ୍ତି, ଆପଣଙ୍କର ଦେଖନ୍ତୁ ଆପଣଙ୍କ ଷ୍ଟ୍ରେଙ୍ଥ ହେଉଛି ଆପଣଙ୍କର ଏକ୍ସପିରିଏନ୍ସ। ବର୍ତ୍ତମାନ କରେଣ୍ଟଲି ମୋର ଷ୍ଟ୍ରେଙ୍ଥ ହେଉଛି ଯେ ଆର୍ଟିଷ୍ଟ ମାନେ, ଆର୍ଟ ଲଭର୍ସ ମାନେ ପୁରୀରେ ଆସିକି ରହିବେ ମୋ ପାଖରେ, ମୋ ସହିତ ଆର୍ଟ ଡିସ୍କସନ୍ କରିବେ, ମୋ ସହିତ ପେଣ୍ଟିଂ କରିବେ, ମୋ ସହିତ ମୁଁ ସେମାନଙ୍କର ପୋର୍ଟ୍ରେଟ୍ ହେରିକା କରେ। ତ ସେଇଟା ହେଉଛି ମୋର ଷ୍ଟ୍ରେଙ୍ଥ। ମୁଁ ଅନସଡନ୍ ମୁଁ ଆଉ ଗୋଟେ ଭଲ ଜିନିଷ ଦେଖିଲା ସେଇଟା କରିବି, ତ ସେଇଟା ମୋର କ୍ୟାରିୟର ନୁହଁ। ଏଇଟାକୁ ମୁଁ ପୁଷ୍ କରିକି ମୋର ଆବିଲିଟି ଭିତରେ କେତେ ଦୂର ନେଇପାରିବି, ମୁଁ ଦେଖୁଛି ଯେ ମୁଁ ଏଇ ଜିନିଷରେ ଅଛି, ଏଇଟାକୁ ମୁଁ ଗ୍ଲୋବାଲ ଲୋକଙ୍କୁ କନ୍ସେନ୍ଟ୍ରେଟ୍ କରିପାରିବି। ଜଗନ୍ନାଥଙ୍କର ଆଶୀର୍ବାଦ ଥିବ ଯଦି ମୁଁ ସେଇଟା, ମୋର ବହୁତ ଇଚ୍ଛା ଅଛି କରିବା ପାଇଁ, ଦେଖାଯାଉ କ'ଣ ହେଉଛି କାଲି।
1: ନିଶ୍ଚିନ୍ତ ରୂପେ ବହୁତ ସୁନ୍ଦର କଥା କହିଲେ ସାର୍, ଆଉ ଆମେ ଆଶା କରୁଛୁ କି ଆପଣଙ୍କର ସ୍ୱପ୍ନ ଦିନେ ନା ଦିନେ ନିଶ୍ଚୟ ପୂରଣ ହବ।
0: ଧନ୍ୟବାଦ, ଜୟ ଜଗନ୍ନାଥ।
1: ତେବେ ସାର୍, ଆପଣ ଆମ ଯୁବପିଢ଼ି ଯଦି ଆନିମେସନ କ୍ଷେତ୍ରରେ କରିୟର କରିବାକୁ ଚାହିଁବେ, ତାହେଲେ ସେଥିପାଇଁ ସେମାନେ କ'ଣ କରିବେ?
0: ହଁ, ଏଇ ଜେନେରେସନରେ ବର୍ତ୍ତମାନ ତ ଆନିମେସନ ବହୁତ AIକୁ ଡ୍ରପ୍ କରିଛି, AIକୁ ସ୍ୱିଚ୍ ହେଇଛି। ତ ଏଇ ଜେନେରେସନରେ ହଁ, AI ଭିତ୍ତିକ ନେଇକରି ଆନିମେସନ କରିପାରିବେ, କରିପାରିବେ, AIକୁ ନେଇକରି ବହୁତ କିଛି କରିପାରିବେ, କାଇଁ କରିପାରିବେ ନାହିଁ।
1: ସେମାନେ ଯଦି ଗୋଟେ ପ୍ରପର ଇନଷ୍ଟିଚ୍ୟୁଟରେ ଶିଖିବାକୁ ଚାହିଁବେ, ପୁରା ବେସିକ୍ରୁ ଷ୍ଟାର୍ଟ କରିବାକୁ ଚାହିଁବେ, ଆଜିକାଲି ଆମେ ଏବେ ଦେଖୁଛୁ ବହୁତ କାର୍ଟୁନ ଭିଡିଓଜ କରିକି ଅପଲୋଡ କରୁଛନ୍ତି, ସେ ୟୁଟ୍ୟୁବରେ ହଉ, ବହୁତ ଭାଇରାଲ ବି ହେଉଛନ୍ତି, ଯେଉଁଥିପାଇଁ କି ଅନେକ ପିଲାମାନେ ହେଉ କି ଅନେକ ଯୁବପିଢ଼ି, ଯେ ମୁଁ କେମିତି କାର୍ଟୁନ ମେକର ଜଣେ ହେବି, କାର୍ଟୁନ ଆର୍ଟିଷ୍ଟ ଜଣେ ହେବି, ସେଥିପାଇଁ କି ବି ଇଚ୍ଛା ପ୍ରକାଶ କରୁଛନ୍ତି, ତ ସେମାନଙ୍କୁ କ'ଣ କରିବାକୁ ପଡିବ?
0: ସେମାନେ ଏଗେନ୍ ଜଣେ ଦେଖନ୍ତୁ କ୍ରିଏଟିଭଲି, ଜଣେ କ୍ରିଏଟିଭ ବ୍ୟାକଗ୍ରାଉଣ୍ଡ ଥିବ ସେ କରିବ, କରିପାରିବନି କାହିଁ, ସେ ଦିସ୍ ଇଜ୍ ୱାନ୍ ମୋର ଡୋମେନ୍। ତାର ବ୍ୟାକଗ୍ରାଉଣ୍ଡ ଯଦି କ୍ରିଏଟିଭ ବ୍ୟାକଗ୍ରାଉଣ୍ଡ ଥିବ ସେ କ୍ରିଏଟିଭଲି କରିପାରିବ, AIକୁ ନେଇକି କ୍ରିଏଟିଭଲି କରିବ। ବର୍ତ୍ତମାନ ଆମେ ଯଦି AIରେ ବସିବୁ, ଆମେ ନିଶ୍ଚିତ ମୋର ବିଲିଭ୍ ଅଛି ଯେ ଆମେ ବହୁତ ବଢ଼ିଆ କରିପାରିବୁ, କାରଣ ଆମେ ସ୍କ୍ରିପ୍ଟ ଟୁ ସ୍କ୍ରିନ୍ରେ କାମ କରିଛୁ। ତ ଏଇ ଏକ୍ସପିରିଏନ୍ସଟା ଆପଣ ପଚାରୁଥିଲେ ନା ଯେଉଁ ଇଣ୍ଟରନ୍ୟାସନାଲ ଏକ୍ସପିରିଏନ୍ସ, ଆମେ ସ୍କ୍ରିପ୍ଟରୁ ସ୍କ୍ରିନ୍ ପର୍ଯ୍ୟନ୍ତ ଗୋଟେ ଗୋଟେ କନସେପ୍ଟକୁ କେମିତି ପହଞ୍ଚିବୁ ସେଥିରେ ଆମେ କାମ କରିଛୁ। ତ ଆମେ ଯଦି AI ଜେନେରେଟ୍ କରିବୁ, ଡେଫିନେଟଲି ଆମର ଭାଲ୍ୟୁ ଭଲ ରହିବ। ସେମିତି ତମର ଯଦି କ୍ରିଏଟିଭ ବ୍ୟାକଗ୍ରାଉଣ୍ଡ ଅଛି, ଦେନ୍ AIରେ ଜେନେରେଟ୍ କର, କିଛି ଅସୁବିଧା ନାହିଁ। ବର୍ତ୍ତମାନ ସେମି କଣ୍ଡକ୍ଟର ଆସୁଛି, ତ ସେଇଥିରେ ନିଜ ବ୍ରେନ୍କୁ ପୁରା ବହୁତ ଆର୍ଟିଫିସିଆଲ ବ୍ରେନ୍ କ୍ରିଏଟ୍ କରିପାରିବ। ତ ସବୁ ଯୁଗର ସବୁ ତାର ସେଇ ସମୟ ଭିତରକୁ ନେଇକି ଯିବାକୁ ପଡିବ।
1: ସାର୍, ତାହେଲେ ଆଉ ଗୋଟେ ପ୍ରଶ୍ନ ଥିଲା, ଆପଣ ଯେମିତି କହିଥିଲେ ଆମେ ପିଲାମାନେ ପିଲାବେଳୁ ଆମେ ମିକି ମାଉସ୍ ଦେଖି ଆସିଛୁ, ପିଲାବେଳୁ ଜଙ୍ଗଲ ବୁକ୍ ଦେଖି ଆସିଛୁ,
0: ରାଇଟ୍,
1: ଦେଖିବାକୁ ଏତେ ସୁନ୍ଦର ଲାଗେ, ଯେମିତି ଟିଭି ଆଗରେ ବସିଲେ ଉଠିବାକୁ ଇଚ୍ଛା ହୁଏନି, ତେବେ ତାର ପଛର କାହାଣୀ କେମିତି କରାଯାଏ, ଆନିମେସନ ତାର ଷ୍ଟୋରି ରାଇଟିଂ କେମିତି ହୁଏ, ସେ ବିଷୟରେ କିଛି କହିବେ?
0: ଆଚ୍ଛା, ବହୁତ ସର୍ଟଲି ମୁଁ କହୁଛି। ଦେଖନ୍ତୁ, ପ୍ରଥମେ ଗୋଟେ ମୁଁ ସିମ୍ପଲି କହିଦେଉଛି, ଯେମିତି ଗୋଟେ ଲେମାନଟେ ବୁଝିପାରିବ। ପ୍ରଥମେ ଗୋଟେ ଷ୍ଟୋରିଟେ ବିଚାର ହବ ଯେ ଆମେ ଏଇଟା ଷ୍ଟୋରି ଲାଇନ୍, ମୋର ବିଷୟବସ୍ତୁ ହଉଛି ଏହା, ସେଇ ଷ୍ଟୋରି ଲାଇନ୍କୁ ଡେଭଲପ୍ କରିକି ତାର ଗୋଟେ କମ୍ପ୍ଲିଟ୍ ଷ୍ଟୋରିଟେ ରେଡି ହୁଏ, ତାର ଷ୍ଟୋରି ବୋର୍ଡିଂ ହୁଏ, ତାର କ୍ୟାରେକ୍ଟର ଡିଜାଇନ୍ ହୁଏ, ତାର ମ୍ୟୁଜିକ୍ ପ୍ରିପାରେସନ୍ ହୁଏ, ତାକୁ ଆନିମେସନ୍ କରାଯାଏ, ଆନିମେସନ୍ କରିକି ପୁଣି ତାକୁ ତାର ପ୍ରୋସେସ୍ରେ ତାକୁ ଏଡିଟିଂ କରିକି ଫାଇନାଲ୍ ଆଉଟପୁଟ୍ କରାଯାଏ। ବହୁତ ସର୍ଟରେ କହିଦେଲି, ତ ଏଇ ୟା ଭିତରେ, ଇଏ ବହୁତ ସର୍ଟଲି ମୁଁ କହିଦେଲି, ୟା ଭିତରେ ବହୁତ, ଯେମିତି ଗୋଟେ ସାର୍ଟଟେ ତିଆରି ହେଉଛି, ତାର ପ୍ରଥମେ କପଡ଼ାରେ ତାର ଡିଜାଇନ୍ କରାହେଉଛି, ତାକୁ କଇଁଚିରେ କଟା ହେଉଛି, ତ ସେଇଟା ପୁଣି ଜଣେ ସିଲେଇ କରୁଛି, ଜଣେ ବଟମ୍ ଲଗାଉଛି, ଜଣେ ତାକୁ ଫାଇନାଲ୍ ଟଚ୍ ଦେଉଛି, ତାପରେ ଆଇରନ୍ ହେଉଛି, ତାକୁ ପ୍ୟାକ୍ କରିକି ପୁଣି ଛାଡ଼ୁଛନ୍ତି। ସୋ ଇଟ୍ ଇଜ୍ ଭେରି ସିମିଲାର୍ ଟୁ ଦାଟ୍। ଆନିମେସନ୍ ଫିଲ୍ମ ମେକିଂ ପଛରେ ଗୁଡ଼ିଏ ଡିପାର୍ଟମେଣ୍ଟ ଥାଏ, ତ ବଟ୍ AIରେ ବର୍ତ୍ତମାନ ସେସବୁ ଦରକାର ନାହିଁ। ମୁଁ ନିଜେ ବସିବି, ବର୍ତ୍ତମାନ ସ୍କ୍ରିପ୍ଟ ଟୁ ସ୍କ୍ରିନ୍ ପର୍ଯ୍ୟନ୍ତ ମୁଁ ଏକା ସବୁକିଛି ଗୋଟିଏ ଜାଗାରେ କରିଦେବି। ସୋ ଦ୍ୟାଟ୍ ଇଜ୍ ଦ ବିଗ୍ ଡିଫରେନ୍ସ ଡେଫିନେଟ୍ଲି।
1: ଆଚ୍ଛା, ମାନେ ଏଠି ମ୍ୟାନ୍ ପାୱାର କମି ଯାଉଛି?
0: ହଁ, ଡେଫିନେଟ୍ଲି, ଇଏ AI ଆହୁରି ଡେଭଲପ୍ କରୁଛି, ଯେଉଁଥିରେ କି ଆପଣ ଚିନ୍ତା କରିପାରିବେନି କୋଉ ଲେବଲ୍ର କାମ ହେଉଛି।
1: ଖାଲି ପ୍ରମ୍ପ୍ଟ ପକେଇଲେ ଅଟୋମେଟିକ୍ ଭିଡିଓ ବି ଆସିଯିବ।
0: ହଁ, AI ବହୁତ ବହୁତ ଆଗକୁ ଠେଲି ନେଇଯିବ, ବହୁତ ଆକ୍ଟର ଆକ୍ଟ୍ରେସ ସବୁ, ମାନେ ବହୁତ କିଛି ହେଇପାରିବ, ଯୋଉଟା କି ବର୍ତ୍ତମାନ ଆମେ ବି ଚିନ୍ତା କରିପାରିବା ନାହିଁ।
1: ବହୁତ ବଢିଆ କଥା କହିଲେ ସାର୍। ସାର୍, ତାହେଲେ ଆଜି ତ ଆମ କାର୍ଯ୍ୟକ୍ରମକୁ ଶେଷ କରିବାର ସମୟ ହେଇଗଲାଣି, ତେବେ ଆମର ଶେଷ ପ୍ରଶ୍ନ, ଆଜି ଆମ ଯୁବ ଭାଇ ଭଉଣୀ ମାନଙ୍କୁ କଣ ବାର୍ତ୍ତା ଦେବେ?

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ଆଶିଷ ଜେନା ଏବଂ ଶୁଭଦର୍ଶିନୀ ସାହୁ। ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ।

ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନ ସମ୍ପର୍କରେ। ଚଳିତ ଅଧିବେଶନରେ ଆଜି ସନ୍ଧ୍ୟା 6:10 ପ୍ରଚାର କରିବୁ ଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ ଗାଇଥିବା ଭକ୍ତି ଗୀତ। ସନ୍ଧ୍ୟା 6:20 ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ କେତୋଟି ଓଡ଼ିଆ ଆଧୁନିକ ଗୀତ।

ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ସନ୍ଧ୍ୟା ସାତଟାରେ। ସନ୍ଧ୍ୟା 7:30 କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜି ଏଥିରେ ଆଲୋଚନାର ବିଷୟ ରହିଛି କୁକୁଡ଼ା ଚାଷ ମାଧ୍ୟମରେ ଚାଷୀ ଭାଇମାନେ ଅଧିକ ରୋଜଗାର ପାଇବେ କିପରି। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସନ୍ଧ୍ୟା 8:00।

ଶ୍ରୋତାମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଫୋନିନ୍ର କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପ୍ରଚାର କରିବ ରାତି 9:30 ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:00 ରାତି 10:30 ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ ପ୍ରଚାର କରିବୁ କେତୋଟି ଶ୍ରୀ ଜଗନ୍ନାଥ ଭଜନ। ଏ ଥିଲା ଆମର ଚଳିତ ଅଧିବେଶନ ସମ୍ପର୍କରେ। ଏଥର ଶୁଣନ୍ତୁ ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ।

ଆସନ୍ତାକାଲି ସକାଳ 6:05 କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସକାଳ 6:40 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। କାଲି ଶୁଣିବେ ଏହାର 91ତମ ଭାଗ।

କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ଶୁଣିପାରିବେ ଆସନ୍ତାକାଲି ସକାଳ 7:55। ଦିନ 8:30 ହିନ୍ଦୀ କଥାଚିତ୍ର ଗୀତ, ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ, ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10।

ଏ ଥିଲା ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମର ସୂଚନା।

ଶୁଣୁଥିଲେ ଭକ୍ତି ଗୀତ, ଶିଳ୍ପୀ ଥିଲେ କୃଷ୍ଣଚନ୍ଦ୍ର ରାୟ, ଗୀତ ରଚନା କରିଥିଲେ ଦୁର୍ଗାଚରଣ ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ। ପ୍ରଚାର କରୁଛୁ ଦେଶାତ୍ମବୋଧକ ଗୀତ, ପରିବେଷଣ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ଭିକାରୀ ଚରଣ ବଳ, ଗୀତ ରଚନା କରିଛନ୍ତି ରଘୁନାଥ ମହାନ୍ତି।

0: ଶୁଣୁଥିଲେ ଦେଶାତ୍ମବୋଧକ ଗୀତ, ପରିବେଷଣ କରିଥିଲେ ଅକ୍ଷୟ ମହାନ୍ତି ଏବଂ ଭିକାରୀ ଚରଣ ବଳ, ଗୀତ ରଚନା କରିଥିଲେ ରଘୁନାଥ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ।
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
2: ବାପା, 2-3 ହଜାର
3: କାହିଁକି?
2: ମୋର ପକେଟ ମନି।
3: ଆରେ ଏବେ ମାତ୍ର 2 ହଜାର କ୍ୟାଶ ଅଛି।
2: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ଶଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
3: ଆରେ ବା, ମତେ ବି ଶିଖା, ନିଜର 1 ହଜାର ନେଇଯା,
2: ତମ ମୋବାଇଲ ଦିଅ,
3: ନେଇଯା।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
5: ସହଜ ଅଟେ ପ୍ରତିଟି ନେଣ ଦେଣ।
6: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
7: କଣ କହୁନୁ,
6: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
7: ଆଉ ଇଲେକ୍ଟ୍ରି ବିଲ୍,
6: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
8: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ 21, 22, ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ କୁମାର ବାପି ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: ପ୍ରଚାର କରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ

0: ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବହୁସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବହୁସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଉର୍ଦ୍ଧ ବୁଥସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟକୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି। ମାତ୍ର 17% ଭୋଟରଙ୍କର ଲଜିକାଲ୍ ଏରର୍ ବାହାରିଲାନି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ୍ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000 ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ବର୍ତ୍ତମାନ 95.9% ମହିଳା ଗର୍ଭାବସ୍ଥାରେ ଉଚିତ ଯତ୍ନ ପାଉଛନ୍ତି। ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ର

କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଓମ୍ଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାଳୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ 160 ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800-1111-8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷାନବିଶ AEDP ଡିଗ୍ରୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାନ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ 2 ପରେ ଛାତ୍ରଛାତ୍ରୀମାନେ 11 ପାଠ୍ୟକ୍ରମରେ ନାମ ଲେଖାଇପାରିବେ। AEDP ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ପାଠ୍ୟକ୍ରମର ତୃତୀୟ ବର୍ଷରେ 1 ପାଇଁ ଶିକ୍ଷାନବିଶ ସୁଯୋଗ ପ୍ରଦାନ କରାଯିବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ 27 ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଶୁଣାଣିରେ ନିଜର ଅଭିଯୋଗ ଜଣାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134 ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800-1111-7800 ମତାମତ ଦିଆଯାଇପାରିବ। ଅନଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ ଦେଇ ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026 ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ SIR 2026କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଜନସହଯୋଗର ଆହ୍ୱାନ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି। ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ନାଗରିକମାନେ ନିଜର ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ନମ୍ବର 1950କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଓର୍ମାସ ପକ୍ଷରୁ ଜିଲ୍ଲାସ୍ତରୀୟ 7 ଧରି ଅନୁଷ୍ଠିତ ହେବାକୁ ଥିବା ଆମ୍ବ ମେଳା ଓ ଗାଁ ଆମ୍ବ ପସରା 2026 ଉଦ୍ଘାଟିତ ହୋଇଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମେଳାକୁ ଉଦ୍ଘାଟନ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ଆମ୍ବର ପ୍ରଚାର ଓ ପ୍ରସାର ହୋଇପାରିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 18 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ

0: ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ପରିବର୍ତ୍ତନକାରୀ ମାଧ୍ୟମ ପାଲଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବିଶ୍ୱସ୍ତରରେ ଗତ 2 ଦଶନ୍ଧି ଧରି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ପରିବର୍ତ୍ତନକାରୀ ଉପକରଣ ଭାବେ ଉଭା ହୋଇଛି। ଭାରତ ଶାସନ ଏବଂ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ ଏହି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛି। ଏକ ସୀମିତ ଏବଂ ପରୀକ୍ଷାମୂଳକ କାର୍ଯ୍ୟ ଭାବରେ ଦେଶରେ ଆରମ୍ଭ ହୋଇଥିବା ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏବେ ଏକ ସଂରଚିତ ଏବଂ ବ୍ୟାପକ ଇକୋସିଷ୍ଟମରେ ବିକଶିତ ହୋଇଛି। ଫଳରେ ସାଧାରଣ ସେବା ପ୍ରଦାନ, ଭିତ୍ତିଭୂମି ପରିଚାଳନା, କୃଷି ଏବଂ ଜାତୀୟ ସୁରକ୍ଷାକୁ ଏହା ପରିମାର୍ଜିତ କରିପାରିଛି। ଦେଶରେ ଏବେ ଜମି ଏବଂ ସମ୍ପତ୍ତି ସର୍ଭେ, କୃଷିକ୍ଷେତ୍ର, ଭିତ୍ତିଭୂମି ଯାଞ୍ଚ, ବିପର୍ଯ୍ୟୟ ପରିଚାଳନା, ରେଳ ଓ ରାଜପଥ ନିରୀକ୍ଷଣ ଏବଂ ପ୍ରତିରକ୍ଷା ପ୍ରୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ନିର୍ମାଣ କ୍ଷେତ୍ର, ସଫ୍ଟୱେୟାର ସେବା ପ୍ରଦାନକାରୀ, ତାଲିମ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍, ଗବେଷଣା ସଂଗଠନ ଆଦି ବିଭିନ୍ନ କ୍ଷେତ୍ରରେ ଏକ ନିୟାମକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟ କରୁଥିବା ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ସକ୍ଷମ କରିବାରେ ଏହି ପ୍ରଯୁକ୍ତି ବିଦ୍ୟା ଏକ ଇକୋସିଷ୍ଟମରେ ପରିଣତ ହୋଇଛି। ସରକାରଙ୍କ ପ୍ରଗତିଶୀଳ ନୀତି ସଂସ୍କାର, ସରଳୀକୃତ ନିୟମ ଏବଂ ଦୃଢ଼ ଡିଜିଟାଲ ଶାସନ ବ୍ୟବସ୍ଥା ମାଧ୍ୟମରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଭିନ୍ନ ସରକାରୀ ଯୋଜନା ଏବଂ ନିରନ୍ତର ସାର୍ବଜନୀନ ସେବା କ୍ଷେତ୍ରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯାଇପାରୁଛି। ଦେଶରେ ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ସାର୍ବଜନୀନ ସେବା ଯୋଗାଣର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ସର୍ଭେ ଏବଂ ମ୍ୟାପିଂ, ସ୍ୱାମିତ୍ୱ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକ ସଠିକ୍ ଏବଂ ସ୍ୱଚ୍ଛତାର ସହିତ ଗତିଶୀଳ ହୋଇପାରିଛି। ଭୂମି ସର୍ଭେ, ଫସଲ ମୂଲ୍ୟାଙ୍କନ, ଭିତ୍ତିଭୂମି ତଦାରଖ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ ମାଧ୍ୟମରେ ଉନ୍ନତି ଆସିବା ସହିତ ପ୍ରତ୍ୟେକ ସ୍ତରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ଦକ୍ଷତାକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ 2023 ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନମୋ ଡ୍ରୋନ୍ ଦିଦି ଯୋଜନା ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। ଆଧୁନିକ କୃଷି ପଦ୍ଧତିକୁ ସହଯୋଗ କରିବା ଲକ୍ଷ୍ୟ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉପଯୋଗ ମାଧ୍ୟମରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଫଳରେ କୃଷି ଦକ୍ଷତା ଉନ୍ନତ ହେବା ସହିତ ଫସଲ ଉତ୍ପାଦକତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ସର୍ଭେ ଏବଂ ମ୍ୟାପିଂ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ଏପ୍ରିଲ୍ 2020 ଆରମ୍ଭ ହୋଇଥିବା ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଭାରତୀୟ ସର୍ଭେ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଜମି ବିବାଦ ମାମଲା ସମାଧାନ ଏବଂ ବ୍ୟାଙ୍କ ଋଣ ଉପଲବ୍ଧତାକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରାୟ 3,44,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 3,28,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 1,82,000 ଗ୍ରାମ ପାଇଁ 2,76,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନ୍ଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛି।

0: ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବାରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ବିକାଶମୂଳକ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରଚାରିତ ହେଉଛି 103.4 FM ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଦ୍ୱୈତ କଣ୍ଠରେ ଶିଳ୍ପୀ ବିଭୁ କିଶୋର ଏବଂ ବମି କଥାଚିତ୍ର ମୋ ସୁନା ପୁଅ।

ଏଥର ଯୁଗଳକଣ୍ଠ ରେସର୍ପି ବାବୁଲ ସୁପ୍ରିୟ ଏବଂ ନିବେଦିତା କଥାଚିତ୍ର ତୁ ବିନା ମୋ କାହାଣୀ ଅଧା।

ପ୍ରଚାର କଲୁ ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ ପୁରୀ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 7:15 ହେବା ପାଇଁ ଯାଉଛି। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ IPL କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରିଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। 6 ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2,000 ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍ ହରାମିନ୍ ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ UG ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ PS ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTAକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥ ରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ UG ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। DD ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ

0: ନପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
1: छात्रों को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है। जो रक्षक था वही भक्षक हुआ। जो शिक्षक को हमने जिम्मेवारी दिया था क्वेश्चन बनाने के लिए उन्होंने ही कॉम्प्रोमाइज हुआ है। उन्हीं के कारण ये अव्यवस्था शुरू हुई है। हमने एक कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे। उनके षड्यंत्र के शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
0: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁ ମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ବିଶାଖାପାଟଣାରେ ପହଞ୍ଚିବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏହି ବୋଲାର 906 ସନ୍ଦିଗ୍ଧ ମାମଲା ରହିଛି। ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଏହି ବୋଲାର ବୁଣ୍ଡିବିଗ୍ୟୋ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ

ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ମାନସୀ ଦେଇ ଏବଂ ରଞ୍ଜନ କୁମାର ମୁଦୁଲି। ତା ପୂର୍ବରୁ ଏହି ବିଜ୍ଞାପନ।

ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।

0: ତଣୀ କ୍ଷେତ୍ରମଣି ମତେ କରିଛି ଗୁଣୀ।
1: ବାବା, ଅତି ସୁନ୍ଦର ଭଜନଟିଏ। ପ୍ରକୃତରେ କାଳିଆ ଠାକୁର ଯାହାକୁ ଚାହିଁଛନ୍ତି ନା, ସେ ଯାଇକି କୁଆଡେ ନା ଆଉ ହେଇଟି ରାଜୁଆ।
0: ଅପା ଜୁହାରେ।
1: ଆରେ ବାପା, ଏଇ ଯୋଉ ଭଜନଟି ଭାରି ବଢିଆ ଲାଗିଲା।
0: ହଁ ପରା, ଏଇ ଆସୁଥିଲି ତ ବାଟରେ, ମନ ପଡ଼ିଗଲା ଇଏ କୋଠଘର ବାହାରେ। ଭାବିଲି କିଏ ଗୋଟେ ଅଛି ବୋଧେ, ଚପଲ ଥୁଆ ହେଇଥିଲା, ଆଉ ଆସିଗଲେଣି ମାନିଅପା, ଏମିତି ଗୀତ ବୋଲି ବୋଲିକି ଆସୁଛି ଆଉ।
1: ଭଲ କରିଛୁ ବାପା। ହେଲେ ବାପା ରାଜୁଆ,
0: ଆଜ୍ଞା।
1: ଆରେ ଏଇ ଯୋଉ ଭଳିଆ ଗରମ ଏବେ ହଉଛି, ବୁଝିପାରୁଛୁ ନା ନାହିଁ, ମୋ ଦେହ ତ ତେଣେ ଖରାପ ହେଇଯାଇଛି। ତୋ ଦେହ ପା ଭଲ ଅଛି ତ?
0: ହଁ ପା, ଇଏ ବିଲ ବାଡ଼ିକି ଇଏ ସକାଳୁ ବେଗା ବେଗି ଯାଉଛି ବୋଲି ଇଏ ଖରା ହଉ ହଉ 10ଟା 11ଟା ବେଳକୁ ପଳେଇ ଆସୁଛି। ପଖାଳ ଖାଇ ଆଉ ଘୋଳ ଦହି, ଚପଲ ପିନ୍ଧି, ମୁଣ୍ଡରେ ପାଣି ଗାମୁଛା ପକେଇ, ପାଣି ବୋତଲ ନେଇ ସବୁ ଯାଉଛି ବୋଲି, ଟିକେ ଦେହକୁ ଜଗିଛି ବୋଲି ଟିକେ ସୁସ୍ଥ ଅଛି। ତମେ ଜଗିନ ଦେହକୁ, ସେଥିଯୋଗୁଁ ଦେହଟା ଖରାପ ହେଇଯାଇଛି ଆଉ।
1: କଣ କରିବି ରେ ବାପା, ଏଇ ଯୋଉ ଗରମ ହଉଛି, ଗୁଳୁମୁଳିଆ ଗରମ, ଆଉ ସହି ହଉନି। ଆଉ ଯାଇକିରି ଯୋଉ ବାରମ୍ବାର ଆମେ ଗାଧେଇ ପଡୁଛେ, ଥଣ୍ଡା ପାଣି ପିଇ ଦଉଛେ, ଦେହ ତ ଖରାପ ହେଇଯାଉଛି, ଆଉ କଣ କରିବା କହିଲୁ ବାପା?
0: ଠିକ କଥା କହିଲ ଅପା, ଆମେ ଯଦି ଏ ଗରମ ସମୟରେ ଆଉ ଇଏ ଯୋଉ ଉଦୁଦିଆ ଦିହିପରଟା ଯୋଉ ଖରା ହଉଛି, ଦିନ ଯାକ ଏତେ ଗୁଳୁମୁଳି ଯେ ଆଉ ସହି ହଉନି ଇଏ ଗରମ।
1: ହଁ, ତେବେ ରାଜୁଆ,
0: ଆଜ୍ଞା।
1: ଆରେ ଏଇ ଭଳିଆ ଅବସ୍ଥାରେ ଆମେ ବାଧ୍ୟ ହେଇକି ଏସବୁ କାମ କରୁଛେ, କିନ୍ତୁ କରିବା କଥା ନୁହେଁ। ଆମେ ଟିକେ ଦେଖିବା କେମିତି ଖରାରେ ବାହାରକୁ ବାହାରିବା ନାହିଁ, ଆଉ ଛାଇ ତଳେ ଟିକେ ବସିବା, ଗଛ ତଳେ ଟିକେ ବସିବା, ତାପରେ ଯଦି ଆମେ ବାହାରକୁ ଯାଉଛେ, ଅତି ଜରୁରୀ କାର୍ଯ୍ୟ ରହୁଛି, ତେବେ ପାଣି ଟିକେ ସାଙ୍ଗରେ ନବା, ପାଣି ବୋତଲଟିଏ ନେବା, ଘୋଳ ଦହି ପିଇବା, ତରଭୁଜ ଖାଇବା, କାକୁଡି ଖାଇବା, ଆଉ ଆଖିରେ କଳା ଚଷମା, ମୁଣ୍ଡରେ ଓଦା ଗାମୁଛା, ଆଉ ଛତା ଆଉ ଜୋତା, ଏସବୁ ଯେମିତି ନ ଭୁଲିବା। ଯଦି ଏସବୁ ପ୍ରତି ଆମେ ଧ୍ୟାନ ଦେବା, ତାହେଲେ ନିଶ୍ଚିତ ଭାବରେ ଆମେ ନିଜକୁ ସୁରକ୍ଷା ଦେଇପାରିବା।
0: ବଢିଆ କଥା କହିଲ। ଆମର ଯେତେ ସବୁ ଶରୀର ପ୍ରତି ଧ୍ୟାନ ରଖିବା ପାଇଁ, ଆମର ଯତ୍ନ କରିବା ପାଇଁ, ଯେତେ ଆମର ସବୁ ବୈଜ୍ଞାନିକ ମାନେ କହୁଛନ୍ତି, ଆମର ପରିବେଶ ବିଜ୍ଞାନୀ ମାନେ କହୁଛନ୍ତି, ଆମେ ଯଦି ତାଙ୍କ କଥା ମାନିବା, ତାହେଲେ ଆମେ ସୁସ୍ଥ ରହିଲେ ସିନା ବିଲବାଡ଼ି କାମ କରିକି ଆମର ଆଗକୁ ଯିବା।
1: ହଁ, ଆଉ ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ। ତା ଛଡା ରାଜୁଆ, ଦେଖିଲେ ଯଦି ଅତି ଅସହ୍ୟ ହେଲା, ଆମର ଲୋକମାନେ ଯଦି ଅତି ଅସ୍ତବ୍ୟସ୍ତ ହେଇଗଲେ, ତେବେ ନିକଟସ୍ଥ ଆମର କଣ ଡାକ୍ତରଖାନାରେ ଯାଇକି ପହଞ୍ଚିବା, ତାଙ୍କ ସ୍ୱାସ୍ଥ୍ୟକୁ ଦେଖେଇବା, ଏବଂ ଡାକ୍ତର ବାବୁ ଯାହା କହିବେ ତାଙ୍କରି ଅନୁସାରେ ପରାମର୍ଶ କରି ଆମେ ଆଗକୁ ଆଗେଇବା।
0: ଭଲ କଥା କହିଲ ଅପା, ଅବହେଳା କରିବା ନାହିଁ, ଆମେ ଆମର ଯତ୍ନ କଲେ ସୁରକ୍ଷିତ ରହିବା।
1: ହଁ, ତେବେ ରାଜୁଆ।
0: ଆଜ୍ଞା।
1: ଆରେ ବାପା, ମୋର ତ ପୁଣି ଭଜନ ଶୁଣିବାକୁ ଇଚ୍ଛା ହେଲାଣି, କଣ କହୁଛ, ଶୀଘ୍ର ଶୀଘ୍ର ଗୋଟେ ଭଜନ ଶୁଣେଇ ଦେ ନା।
0: ଶୁଣିବା ନା ଆଉ, ହଉ ଗୋଟେ ବାଛି ବାଛି ଗୋଟେ ଭଲ ଗୀତ ଶୁଣଉଛି, ଶୁଣ।

0: ବାବା ଏ ଭଜନଟି ବହୁତ ବଢିଆ ଲାଗିଲା ବୁଝିଲୁ ରାଜୁଆ।
1: ଆଜ୍ଞା।
0: ଆମର ଯୋଉ ଶ୍ରୋତା ବନ୍ଧୁ ମାନେ ଶୁଣୁଛନ୍ତି, ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ସେମାନେ ବହୁତ ଖୁସି ହେଇଯାଇଥିବେ। ସେଥିପାଇଁ ଆମ କୋଠଘର ତରଫରୁ ବହୁତ ବହୁତ ଧନ୍ୟବାଦ ଗୀତିକାର ଆଉ ଶିଳ୍ପୀଙ୍କୁ। ନେଇଯିବା ଆମେ ବିଜ୍ଞାପନ।
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ଅନଆକ୍ସେପ୍ଟେବୁଲ୍ ମେଥଡ୍ ୟୁଜ୍ କରାହଉଛି, ଯେଉଁଟା ଆଦୌ ନୁହେଁ। ଏଇ ବ୍ୟବସାୟରେ ଏଟା ସାଧାରଣ, ଅଧିକ ଅମଳକ୍ଷମ ଚିଆଁ, ଅଧିକ ଗ୍ରୋଥ୍ କ୍ୟାପାବିଲିଟି ଯାହା ଭିତରେ ଛିଏ ବ୍ରଏଲର ଚିଆଁ ତାକୁ କରାଯିବ। ସେଭଳିଆ ଲେୟର୍ କୁକୁଡ଼ା ପାଇଁ ଗୋଟେ ଚିଆଁ ଆସୁଛି, ସେ ଆଡଲ୍ଟ ହେଇଗଲା ପରେ ଗୋଟେ 365 ବର୍ଷରେ ସେ ହାରାହାରି 320-330 ଅଣ୍ଡା ଦେଇପାରୁ। ସେଇସବୁ ଅଣ୍ଡା ଆସିକି ଆମ ଟେବୁଲ୍ ପ୍ଲେଟ୍ରେ ଆମ ପ୍ଲେଟ୍ରେ ପହଞ୍ଚୁଛି, ଆମେ ଘରେ ଘରେ ତାକୁ ଆଦୃତ ହେଇ ଖାଉଛେ, ବ୍ୟବହାର କରୁଛେ।
1: ଏଇ ଚିଆଁ ଉପରେ ଆମେ ଗୁରୁତ୍ୱ ଦେବା। ଏଇ ଯୋଉ ଚିଆଁ କହିଲେ ସେ ତାର ନାଁ କଣ ରହିଛି
0: ତାକୁ ଆମେ ଜାଣିବା। ମୁଖ୍ୟ ଦୁଇ ପ୍ରକାର ଆମେ ଜାଣିବା, ଯଦି ଆମେ ବ୍ୟବସାୟ ଭିତ୍ତିକ କହୁଛେ ତାହେଲେ ଆମେ ଆଇଦର ବ୍ରଏଲର ଫାର୍ମିଂ କରିବା ବା ଲେୟର ଫାର୍ମିଂ କରିବା। ନା ଅନୁସାରେ ଦେଖିଲେ ବ୍ରଏଲର ଫାର୍ମିଂ ଅର୍ଥ ହେଉଛି ଯୋଉ ଚିଆଁ ସାମାନ୍ୟ ମାସେ ଦେଢ଼ ମାସ ଭିତରେ ତା ଦେହରେ ଗ୍ରୋଥ ହେଇଯାଇକି ହାରାହାରି 1.5 କିଲୋ 2 କିଲୋ ଓଜନ ହେଇଯାଏ। ଆଗରୁ ଆପଣ 10 ବର୍ଷ 15 ବର୍ଷ ପଛକୁ ଫେରିଯିବେ, ସେତେବେଳେ ସେଇ ଚିଆଁର 1.5-2 କିଲୋ ଗ୍ରୋଥ ପାଇଁ ଆମକୁ 8 ହପ୍ତା 9 ହପ୍ତା ଅପେକ୍ଷା ପଡ଼ୁଥିଲା, ହାରାହାରି 60 ଦିନ ପର୍ଯ୍ୟନ୍ତ ୱେଟ୍ କରିବାକୁ ପଡ଼ୁଥିଲା। ଏବେ ଯୋଉ ବଜାରରେ ମାର୍କେଟରେ ଯୋଉ ଚିଆଁ ଆସିକି ମିଳୁଛି, ବହୁତ ବୈଜ୍ଞାନିକତାରେ ପ୍ରୟୋଗ ହେଇସାରିଛି, ବହୁତ ପ୍ରୟାସ ହେଇସାରିଲା ପରେ ବର୍ତ୍ତମାନ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ କମ୍ପାନୀମାନେ ସବୁ ତାଙ୍କର ଚିଆଁ ଉତ୍ପାଦନ କରୁଛନ୍ତି। ଜାଣି ଖୁସି ହେବେ ଯେ ଭାରତବର୍ଷ ବିଭିନ୍ନ କେନ୍ଦ୍ର ତାର ରହିଛି, ଓଡ଼ିଶା ମଧ୍ୟରେ ମଧ୍ୟ 8-10 କେନ୍ଦ୍ର ରହିଛି, କମ୍ପାନୀ 2-4 ଅଲରେଡି ପ୍ରେଜେଣ୍ଟ ଅଛନ୍ତି ଏଠି। ବ୍ରଏଲର କୁକୁଡ଼ା ଦେଖନ୍ତୁ, ବ୍ରଏଲର କୁକୁଡ଼ା 2-3 ନାଁ ବହୁତ ନାମୀ ବା ଜାତୀୟ ବ୍ରଏଲର ଚିଆଁ, ତାଙ୍କ ନାମ ନେବି ଆପଣ ବିଜ୍ଞାପନ ଭାବିବେନି। ଧରନ୍ତୁ ନାଁ ଶୁଣନ୍ତୁ, ଭେଙ୍କ ବ୍ରଏଲର, ରସ୍ ବ୍ରଏଲର, ସୁଗୁଣା ବ୍ରଏଲର, ବିଭିନ୍ନ କମ୍ପାନୀ ତାଙ୍କର ବ୍ରଏଲର ନାଁ ଅଛି। ଆମର ICAR କେନ୍ଦ୍ର ସରକାର ମଧ୍ୟ ବହୁତ ବ୍ରଏଲର ପ୍ରଜାତି ମଧ୍ୟ ମାର୍କେଟକୁ ଛାଡ଼ିଛି, ତା ନାଁ ମଧ୍ୟ ମୁଁ ସ୍ୱଳ୍ପ ଭାବରେ ନେଇପାରିବି ଆଗାମୀ ପ୍ରଶ୍ନରେ କହିବି। ଏମାନେ ମିଳିଯାଉଛନ୍ତି ହାରାହାରି 30-35 ଟଙ୍କା ପ୍ରତ୍ୟେକ ଚିଆଁ ପିଛା। ଲେୟର୍ରେ ସେଇଭଳିଆ BV300, ବୋଭନ୍ସ, ଲୋହମାନ LSL ଏଇଭଳିଆ 3-4 ମୁଖ୍ୟ ମୁଖ୍ୟ ନାଁ ଯୋଉଟାକି ସାଧାରଣତଃ ଭାରତବର୍ଷରେ ଲୋକମାନେ ତ କରୁଛନ୍ତି। ହ୍ୱାଇଟ୍ ଲେଗନ୍ କୁକୁଡ଼ା, ଇଏ ଲେୟର୍ କହିଲେ ହ୍ୱାଇଟ୍ ଲେଗନ୍ କୁକୁଡ଼ା, ବ୍ରଏଲର କହିଲେ ସେ ବି ହ୍ୱାଇଟ୍ କୁକୁଡ଼ା ମିଳୁଛି, ହ୍ୱାଇଟ୍ ରକ୍, ହ୍ୱାଇଟ୍ କର୍ନିସ୍, ଏଇ ପ୍ରକାର ଜର୍ମ ପ୍ରଜନ ପ୍ରୟୋଗ ହୁଏ ବିଭିନ୍ନ କମ୍ପାନୀ ଅନୁସାରେ, ତା ନାଁ ଅଲଗା ଅଲଗା।
1: ସାର୍ ଦେଖନ୍ତୁ, ଆମେ ତ ଖାଲି ଚିଆଁ ଆଣିଦେଲେ ହବନି, ତାଙ୍କର ଲାଳନ ପାଳନ ମଧ୍ୟ ଭଲ ଭାବରେ ହେବା ଦରକାର, ତେବେ ତାରି ଉପରେ ଟିକେ ଆମକୁ ଧାରଣା ଦିଅନ୍ତୁ।
0: ମୁଖ୍ୟ ଦିଗ ତ ସେଇଟା, ଆପଣ ଭଲ ଚିଆଁଟିଏ ପ୍ରଥମେ ନିର୍ଦ୍ଧାରିତ କଲେ ଯେ ମୁଁ ଭଲ ଚିଆଁରୁ ଆରମ୍ଭ କରିବି, କାରଣ ତା ଦେହରେ ପ୍ରଡକ୍ସନ କ୍ଷମତା ରହିଛି। ଆମର ଦେଶୀ କୁକୁଡ଼ା ପ୍ରତି ଆମର ବହୁତ ଲଗାଓ, ବହୁତ ଆମେ ବହୁତ ସେଣ୍ଟିମେଣ୍ଟାଲ, କିନ୍ତୁ ଦେଶୀ କୁକୁଡ଼ାରେ ପ୍ରଡକ୍ସନ ନଥାଏ। ଗାଁ ଗହଳିରେ ମିଳେ ଅସିଲ ଆଉ କଡ଼କନାଥ ନାଁ ଶୁଣିଥିବେ, ଗାଁ ଗହଳିରେ କୁକୁଡ଼ା ଏବେ ବି ଖୋଜିଲେ ମିଳିଯିବ, କିନ୍ତୁ ତା ଦେହରେ ପ୍ରଡକ୍ସନ ନଥାଏ। ବାର୍ଷିକ ହାରାହାରି 70-80 ଅଣ୍ଡା ଦେଇ ସେମାନେ କୁଡ଼ୁକ ହେଇଯାନ୍ତି, ଆପଣ ଶୁଣିଥିବେ। ଅଣ୍ଡା କିଛି ଦିନ ଦେଲା ପରେ ସେ ମନୁକୋଣ ଖାଲିରେ ବସି ରହିବେ, ଦାନା ଖାଇବେ, ଚରିବାକୁ ଯିବେ, କିନ୍ତୁ ଅଣ୍ଡା ଦେବେ ନାହିଁ। କିନ୍ତୁ ଏଇ ଯୋଉ ବ୍ୟବସାୟ ଭିତ୍ତିକ କୁକୁଡ଼ା, ଏମାନେ ଆପଣ ଚିଆଁ କିଣିବେ, ଆଣିବା ଦିନଠୁ ପ୍ରଥମ ଦିନ ଆପଣଙ୍କ ପାଖରେ ଗୋଟେ ସ୍କେଡ୍ୟୁଲ୍ ତିଆରି ହେଇଯିବ, ଯାହାକୁ କରିବେ କ'ଣ, ପର୍ଯ୍ୟାୟକ୍ରମେ ରଖିବେ କେମିତି। ତାଙ୍କର ତ ଆଉ କି ମା ନଥାଏ ସାଥିରେ, ମେସିନ୍ରୁ ଅଣ୍ଡା ଛୁଆ ଫୁଟିକି ଆସିଥାନ୍ତି, ଆରମ୍ଭ ହେଇଯାଏ କ'ଣ ଯେ ଆପଣ 100-200 ଚିଆଁ ଆଣିଲେ ତାପରେ ବନ୍ଦୋବସ୍ତ କରିଥିବେ, ତାକୁ ଗୋଟେ ହୋଭର ଦେଇକରି ତାଙ୍କ ସେ ଚିଆଁଙ୍କର ବିଶେଷ ମନ ଭିତରେ ନଲେଜ୍ ନଥାଇପାରେ, ସେମାନେ ଦୂର ଦୂର ଭଟକିବାକୁ ଚେଷ୍ଟା କରେ ତାଙ୍କ ମା ନଥାଏ ପାଳନ କରିବା ପାଇଁ। ତେଣୁ ଆମେ ସେଠି ଫାର୍ମର ନିଜେ ମା ହିସାବରେ ପାଳନକର୍ତ୍ତା ହିସାବରେ ପାଳନ କରିବ, ବଲ୍ ଗୋଟେ ଲଗେଇବ ଉତ୍ତାପର ଉତ୍ସ ସୃଷ୍ଟି କରିବା ପାଇଁ, ତାକୁ ଉଷୁମାଳୟ, ତା ମଧ୍ୟରେ ଚାରିପଟେ ପର୍ଦା ଦେଇକି ତାକୁ କ୍ଲୋଜ୍ କରିବାକୁ ପଡ଼ିବ, ତାକି ପବନ ସେଠି ଯିବା ଆତଜାତ ହେବନି, ନିର୍ଦ୍ଦିଷ୍ଟ ଟେମ୍ପରେଚର ମେଣ୍ଟେନ୍ କରିବ। ଧରନ୍ତୁ 35 ଡିଗ୍ରୀ ସେଣ୍ଟିଗ୍ରେଡ଼ରେ ପ୍ରଥମ ଦୁଇ ହପ୍ତାହ ସେ ରଖିବ, ସେ ଲାଇଟ୍ ତଳେ ରହିବେ, ସେ ଲାଇଟ୍କୁ ଆକର୍ଷିତ ହେଇକି ପରସ୍ପର ବ୍ରଏଲର ଚିଆଁ ନିଜକୁ ଦେଖିପାରୁଥିବେ, ଅନ୍ଧାର ହେବନି, ତ ହାରାହାରି ଗୋଟେ ହପ୍ତାହ ପର୍ଯ୍ୟନ୍ତ ଏଇଭଳିଆ ଧ୍ୟାନ ଦେବାକୁ ପଡ଼ିବ। ତାଙ୍କ ଆସପାସରେ ଆଣିକି ପାଣିର ପାନୀୟ ଜଳର ଉତ୍ସ ରଖିବାକୁ ପଡ଼ିବ, ଯେଉଁଠି ଆରାମସେ ପାଣି ପିଇପାରିବେ, କିନ୍ତୁ ଓଦା ହେବେନି। ସାଇମଲ୍ଟାନେସ୍ଲି ତାଙ୍କ ପାଇଁ ମଧ୍ୟ ଉତ୍ତମ ବ୍ରଏଲର ଖାଦ୍ୟ ମିଳୁଛି ମାର୍କେଟରେ, ଯେଉଁଟାକି ସନ୍ତୁଳିତ ଆହାର ବୋଲି ଆମେ କହିବା, ଯେଉଁଥିରେ ହାରାହାରି 2500-3000 କିଲୋ କ୍ୟାଲୋରି ତା ଏନର୍ଜି ଥାଏ, ଆଉ 20-21% ତା ପ୍ରୋଟିନ୍ ଭାଲ୍ୟୁ ଥାଏ, ଆମିନୋ ଆସିଡ୍ ବହୁତ ପରିମାଣରେ ସନ୍ତୁଳିତ ହେଇକି ମିଳୁଛି ମାର୍କେଟରେ, ଆଉ ତା ଦାମ ବି ଆପଣ ଜାଣି ଶୁଣିବାକୁ ଖୁସି ହେବେ, ହାରାହାରି 30-40 ଟଙ୍କା କିଲୋରେ ସେ ମିଳିଯାଉଛି। ଆମେ ତାକୁ ତିଆରି କରିବାକୁ ଚାହିଁଲେ ବହୁତ ପରିଶ୍ରମ ହେବ, ଯେଉଁ ଚାଷୀମାନେ କରିପାରିବେ ନିଜେ ସେମାନେ କରନ୍ତୁ, ଯେଉଁମାନେ ଛୋଟ ମାନେ ନାମମାତ୍ର ଚାଷୀ ବା ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନେ ମାର୍କେଟରୁ ଦାନା ଆଣି ସେମାନେ ଖାଇବାକୁ ଦେଇପାରିବେ। ଦାନା କମ୍ପାନୀ ନାଁ ମଧ୍ୟ 2-3 କହି ରଖେ, ଗୋଦ୍ରେଜ କମ୍ପାନୀର ଭଲ ନାଁ ଅଛି, ଜାଫା କମ୍ପାନୀର ନାଁ ବି ଚାଲିଛି, ନୋଭେଲ ଟେକ୍ ନାଁରେ ଗୋଟେ ମଧ୍ୟ କମ୍ପାନୀ ଅଛି। ଏଇ 3 କମ୍ପାନୀ ମୁଁ ବିଜ୍ଞାପନ କରୁନି, କିନ୍ତୁ କହିବାକୁ ଚାହୁଁଛି, ଯଦି କିଏ ଜାଣିନାହାନ୍ତି ପ୍ରଥମେ ଏଇ କମ୍ପାନୀର ଦାନା ଫାଣି ଦିଅନ୍ତୁ, ଅଲରେଡ଼ି ସେମାନଙ୍କର ନାଁ ଅଛି ଇଣ୍ଡିଆନ ମାର୍କେଟରେ, ଗଲା 10-20 ବର୍ଷ ହେଲା, ସେମାନେ ଭଲ ତାଙ୍କରି ମଧ୍ୟ ଚିଆଁ ଦେଇକି ଆପଣ ଭଲ ଗ୍ରୋଥ ପ୍ରଡକ୍ସନ ତା ଦେହରୁ ପାଇପାରିବେ।
1: ଆଚ୍ଛା ସାର୍, ଆନୁଷଙ୍ଗିକ ବ୍ୟବସ୍ଥା କ'ଣ କରିବାକୁ?
0: ମ୍ୟାଡ଼ମ୍ ଏଇ ଗୋଟେ ଜିନିଷ ଛାଡ଼ିଗଲି ଏ ଜାଗାରେ, ଲେୟର କୁକୁଡ଼ା, ଲେୟର କୁକୁଡ଼ାରେ ଧରନ୍ତୁ ବ୍ରଏଲର କୁକୁଡ଼ା ତ ଆପଣ ଆଣିକି ରଖିଲେ ମାତ୍ର 7-8 ହପ୍ତାହ ଭିତରେ ଆପଣ କାମ ହେଇଯାଉଛି, ଆଜି ଆଣିଲେ ଆଉ 6 ହପ୍ତାହ ଭିତରେ ତାଙ୍କ ଓଜନ ହେଇଯାଉଛି, ଯେମିତି ଓଜନ ଆରମ୍ଭ ହେଇଗଲା 1500-1800 ଗ୍ରାମ ହେଇଗଲା, ଆପଣ ତାଙ୍କୁ ସେଲ୍ କରି ଆରମ୍ଭ କରିଦେବେ। କ'ଣ କରିବେ, ତାଙ୍କୁ ଡ୍ରେସିଂ କରିବା ପାଇଁ ଲୋକମାନେ ଜାଣିଛନ୍ତି, ତାଙ୍କୁ ଡ୍ରେସିଂ କରିଦେବେ, ତା ଦେହରେ ଗୋଟିଏ ପର ରହିବନି, ଆଉ ବ୍ରଏଲର କୁକୁଡ଼ାର ସ୍କିନ୍ ମଧ୍ୟ ଲୋକମାନେ ତାକୁ କନ୍ଜ୍ୟୁମ୍ କରିପାରିବେ, କିଛି ଲୋକ ସ୍କିନ୍ ରିମୁଭ କରିକି ସେମାନେ ବ୍ୟବହାର କରନ୍ତି। ମେଲ୍ ଫିମେଲ୍ ଉଭୟ କୁକୁଡ଼ା ଆପଣ ମାଂସ ଉଦ୍ଦେଶ୍ୟରେ ବ୍ୟବହାର କରିବ। ଲେୟର କୁକୁଡ଼ାରେ କ'ଣ ଥାଏ ଯେ କେବଳ ଫିମେଲ୍ କୁକୁଡ଼ା ହିଁ ଆଗକୁ ଯାଇ ଅଣ୍ଡା ଦେବେ, ମେଲ୍ କୁକୁଡ଼ା ପ୍ରୟୋଜନ ହିଁ ନଥାଏ। ବହୁତ ଲୋକ ଭୁଲ ଧାରଣା ଥାଏ ଯେ ଫିମେଲ୍ କୁକୁଡ଼ା ସହିତ 100-200 କୁକୁଡ଼ା 2-4 ମେଲ୍ ଅତ୍ୟନ୍ତ ରଖିବାକୁ ପଡ଼ିବ, ତାର କିଛି ଉଦ୍ଦେଶ୍ୟ ନଥାଏ। ଫିମେଲ୍ କୁକୁଡ଼ାରେ ଯେକୌଣସି କୁକୁଡ଼ା ଆସିଲା ସେ ହାରାହାରି 18-20 ହପ୍ତାହ ହେଇଗଲା ପରେ, ହାରାହାରି 4 ମାସ ହେଇଗଲା ପରେ ମନକୁଣ ସେଥିରୁ ଅଣ୍ଡା ଦେବା ଷ୍ଟାର୍ଟ ହେଇଯାଏ, ତେଣୁ ତା ପାଇଁ ମଧ୍ୟ ସେମ୍ ପ୍ରୋସିଜର, ସେମାନେ ବହୁତ ପରିମାଣର ପ୍ରୋଟିନ୍ ଦରକାର ହୁଏନି। ତାଙ୍କର ଦାନାରେ ମଧ୍ୟ ହାରାହାରି 2600-2700 କିଲୋ କ୍ୟାଲୋରି ହେଇଗଲେ ଯଥେଷ୍ଟ, ପ୍ରୋଟିନ୍ ମଧ୍ୟ 15-16% ପ୍ରୋଟିନ୍ କ୍ୟାଲୋରି ଦେଇକି ତାଙ୍କୁ ଆରମ୍ଭ କରିହେବ। ତାଙ୍କ ଦାନାର ଦାମଟା ଟିକେ ସାଧାରଣ ଅପେକ୍ଷାକୃତ କମ୍, ବ୍ରଏଲର ଚିଆଁ ଯଦି ଆପଣ 40 ଟଙ୍କା କିଣୁଛନ୍ତି, ଲେୟର ଚିଆଁ ପାଇଁ ଦାନା 30-35 ଟଙ୍କା ଯଥେଷ୍ଟ।
1: ଆଜ୍ଞା, ଏଇଠି ଆମେ ଜାଣିବା ଦରକାର, ଦେଖନ୍ତୁ ଆମେ ତ ଭଲ କୁକୁଡ଼ା ଚିଆଁ ଆଣିଲେ ପାଳିଲେ ତାକୁ ଭଲ ଭାବରେ, ତେବେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ

0: ଭିତରେ ସେମିତି ରହିଥିବା ଦରକାର, ସେଥିପାଇଁ ଆମକୁ କ'ଣ ସାର୍ ବ୍ୟବସ୍ଥା କରିବାକୁ ପଡ଼ିବ?
1: ଏଇଟା ହଉଛି ଗୋଟେ ମୁଖ୍ୟ ଦିଗ ଯୋଉଟା କି ସାଧାରଣ ଚାଷୀମାନେ ଜାଣିବା ଦରକାର। ଯୋଉ ଚିଆଁ ଆଣିକି ଆସିଲେ, କାରଣ ସିଏ ଅଧିକ ଅମଳକ୍ଷମ, ତା ଦେହରେ ଅଧିକ ରୋଗ ତାକୁ ଆଟାକ୍ କରିବାର ଚାନ୍ସେସ ବେଶୀ। ଆମେ ଆଣିବା ଦିନରୁ ସଂଯତ ରହିବା, ପ୍ରତ୍ୟେକ 100 ଚିଆଁରୁ ହାରାହାରି ଗୋଟେ ଦୁଇଟି ତିନି ଫାରାଦି ମାନେ 3% ଶତକଡ଼ା ପର୍ଯ୍ୟନ୍ତ କୋଉଠି ଯଦି ମୋର୍ଟାଲିଟି ହେଇଯାଏ ତାକୁ ଆମେ ବରଦାସ୍ତ କରିବା। କାରଣ ବାୟୋଲୋଜିକାଲ ଜିନିଷ, ଏଇଟା ମେସିନ୍ ନୁହେଁ। ସେ ଚିଆଁକୁ ଆଣୁଛି, ଆମେ ଲାଳନ ପାଳନ କଲେ ଡେଫିନେଟ୍ ସେ ବଢିବ। ତାଙ୍କ ଭିତରେ ଦେଖନ୍ତୁ ଭେରିଏସନ୍ ବେଶୀ ରହିବନି, ମାନେ ସମାନୁପାତିକ ଭାବରେ ସେମିତି ବଢିବେ। 100 ଚିଆଁ ରଖିଲେ ଆଜି ତାଙ୍କର ସ୍ତର ରହିଛି, ଗୋଟେ ମାନକ ରହିଛି। ପ୍ରତ୍ୟେକ ହପ୍ତା, ପ୍ରଥମ ହପ୍ତା ଏତିକି ବଢିବ, ଦ୍ୱିତୀୟ ହପ୍ତାରେ ବଢିବ, ଚାରି ହପ୍ତା ବେଳକୁ ଏତିକି ଓଜନ ହେଇଥିବ। ଗୋଟେ ବ୍ରଏଲର ଚିଆଁ 4 ହପ୍ତା ପାଖାପାଖି ନିଶ୍ଚୟ ସେ ହାରାହାରି 1200-1600 ଗ୍ରାମ ସେ ହେଇଥିବ। ଯଦି ସେତିକି ଆସିପାରୁ ନେଉଛନ୍ତି, ତାହେଲେ ଚାଷୀମାନେ ନିଜକୁ ପର୍ଯ୍ୟବେକ୍ଷଣ କରିବା ଉଚିତ ଯେ କୋଉଠି ଆମର ଭୁଲ ରହିଯାଉଛି। ପାଖାପାଖି ପଶୁ ଡାକ୍ତର କେନ୍ଦ୍ରରେ, LI ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ବା କମ୍ପାନୀ ରିପ୍ରେଜେଣ୍ଟେଟିଭ୍ଙ୍କୁ ଯୋଗାଯୋଗ କରି ଆମର ଗ୍ରୋଥ କାହିଁକି ଆସୁଛି, ତା ମାନକ ଆମେ କାହିଁକି ପାଇପାରୁନେ, ଏ ବିଷୟରେ ସେ ଜାଣିବେ। ସେଇଭଳିଆ ଲେୟର ଚିଆଁ ପାଇଁ ମଧ୍ୟ ଯେହେତୁ ଲମ୍ବା ପିରିୟଡ୍ ଥାଏ, ହାରାହାରି 4 ମାସ 5 ମାସ ପର୍ଯ୍ୟନ୍ତ ଗ୍ରୋ କରାଯାଏ, ଯେତେ ମଧ୍ୟ ମ୍ୟାଚୁରିଟି ଆସେ ସେତିକି ପର୍ଯ୍ୟନ୍ତ ଧୈର୍ଯ୍ୟ ରଖି ତାଙ୍କର ବି ମାନକ ଦେଖିବାକୁ ପଡ଼ିବ ଯେ 10 ବର୍ଷ ଏତିକି, 10 ହପ୍ତା ଏତିକି ହେଲେ, 12 ହପ୍ତା ଏତିକି ହେଲେ, ଯେମିତି 16 ହପ୍ତା ହେଉଛି ତାଦେହରେ ଅଣ୍ଡା ପ୍ରଡକ୍ସନ ଆରମ୍ଭ ହେଲା ଏବଂ ହାରାହାରି 20% 50% ଅଣ୍ଡା ଆରମ୍ଭ ହଉ, 22-23 ସପ୍ତାହ ହେଇଯାଏ, ତାକୁ ମଧ୍ୟ ଲୋକ ଧ୍ୟାନ ରଖିବେ। ସାଇମଲ୍ଟାନେଅସ୍ଲି ଆପଣ ରୋଗ କଥା ପଚାରିଲେ, ମୁଖ୍ୟ ମୁଖ୍ୟ ରୋଗ ଯୋଉ ଚିକେନ୍ ମାନଙ୍କରେ ଦେଖାଯାଏ ସେ ହେଉଛି, ନାଁ ଶୁଣିଥିବେ, ମ୍ୟାରେକ୍ସ ରୋଗ, ରୋଗ ଯୋଉଟେ ଟ୍ୟୁମର ରୋଗ ଗୋଟେ, ତା ପାଇଁ ଭ୍ୟାକ୍ସିନ୍ ରହିଛି। ଘୁମା ରୋଗ ଯୋଉଟାକି ସାଧାରଣ ମୁଖ୍ୟ ରହୁଛି କୁକୁଡ଼ା ରୋଗ, ଏଥିରେ ଘୁମା ରୋଗ 2 ପ୍ରକାର ଭ୍ୟାକ୍ସିନ୍ ରହିଛି, ଗୋଟେ ନାକ ବା ଆଖିରେ ଦିଆଯାଏ ଗୋଟେ ବୁନ୍ଦ, ଆଉ ଗୋଟେ ଇଞ୍ଜେକ୍ଟେବୁଲ। ତେଣୁ ପ୍ରଥମ ହପ୍ତାହରେ ଆରମ୍ଭ ହେଇଯିବ ମ୍ୟାରେକ୍ସ ଡିଜିଜ୍ ଭ୍ୟାକ୍ସିନ୍ ଦେଇକରି ଚିଆଁକୁ ଦିଆଯାଏ, ହ୍ୟାଚରୁ ବାହାରୁ ଛଡ଼ାଯାଏ। ତାପରେ ଗୋଟେ ହପ୍ତାହ ଭିତରେ ତାଙ୍କୁ ଦିଆଯାଏ ନ୍ୟୁକାସିଲ୍ ଡିଜିଜ୍ ବା ଘୁମା ରୋଗର ଭ୍ୟାକ୍ସିନ୍ ଦିଆଯାଏ, ଏବଂ ତାର ରିପିଟେସନ୍ଟା ବୁଷ୍ଟର ହିସାବରେ ହାରାହାରି 10-12 ଦିନ ପରେ ଦିଆଯାଏ। ଆଉ ଗୋଟେ ହେଉଛି ଗୁମ୍ବର ରୋଗ, ସେ ଗୁମ୍ବର ରୋଗଟା ଯଦି ହବ, ତାହେଲେ ପ୍ରତ୍ୟେକ ରୋଗର ତାର ଇମ୍ୟୁନିଟି କମିଯାଏ, ତେଣୁ ଅନ୍ୟ ଯେତିକି ଯାକ ଭ୍ୟାକ୍ସିନ୍ ନେଇଛୁ ନିରର୍ଥକ ହେଇଯାଏ। ତେଣୁ ମୁଖ୍ୟତଃ ହେଇଗଲା ମ୍ୟାରେକ୍ସ ରୋଗ, ଘୁମା ରୋଗ, ଗୁମ୍ବର ରୋଗ, ତାପରେ ଫାଉଲ୍ ପକ୍ସ, ଇନଫେକ୍ସିୟସ୍ ବ୍ରୋଙ୍କାଇଟିସ୍, ଇନଫେକ୍ସିୟସ୍ ଲେୟର, ଏଇଭଳିଆ ଲେୟର ରଖିଲେ ILT ଭ୍ୟାକ୍ସିନ୍ ଦେବାକୁ ପଡ଼ିବ। ଏମିତି 4-5ଟି ଭ୍ୟାକ୍ସିନ୍ ନିହାତି ଅନିବାର୍ଯ୍ୟ ତାଙ୍କୁ ଦେବା ପାଇଁ, ତାକୁ ଯଦି ସମୟ ଅନୁସାରେ ଦିଆଯିବ ମାର୍କେଟରେ ମିଳୁଛି ସ୍ୱଳ୍ପ ଖର୍ଚ୍ଚରେ। ହାରାହାରି ଆପଣ ଜାଣି ଖୁସି ହେବେ, ଟୋଟାଲ୍ ପିରିୟଡ୍ ଯଦି ଲେୟର ରଖିବ, ହାରାହାରି 5 ଟଙ୍କା ଗୋଟେ କୁକୁଡ଼ା ଉଦ୍ଦେଶ୍ୟରେ ଏଇ ଭ୍ୟାକ୍ସିନ୍ରେ ଖର୍ଚ୍ଚ ହେବ। ବ୍ରଏଲର ପାଇଁ ସାଧାରଣ 1-1.5 ଟଙ୍କା ତାର ଭ୍ୟାକ୍ସିନ୍ରେ ଖର୍ଚ୍ଚ ହୋଇଥାଏ। ଏଇ 4-5ଟି ଯେ ମୁଁ କହିଲି ତ ନିହାତି ଦେବେ, ଯଦି ବ୍ରଏଲର 8 ହପ୍ତାର ଅଧିକ ରହୁଛି, ତାହେଲେ ପକ୍ସ ଭ୍ୟାକ୍ସିନ୍ ଆଡିସନାଲ୍ ଦେବା ଦରକାର। ଲେୟର ଯଦି ବହୁତ ଦିନ ପନ୍ଦର ହେଲା, 70-80 ହପ୍ତା ପର୍ଯ୍ୟନ୍ତ ଲୋକମାନେ ରଖୁଛନ୍ତି, ତା ପାଇଁ ବୁଷ୍ଟର ଦେବେ ନ୍ୟୁକାସିଲ୍ ଡିଜିର, IBD ବୁଷ୍ଟର ବି ଦରକାର ହେବ।
0: ଆଜ୍ଞା, ଆମେ ତ ଏସବୁ ବିଷୟରେ ଭଲ ଭାବରେ ଜାଣିଲେ। ଶେଷରେ ଯୋଉ ଚାଷୀ ଭାଇମାନେ କରିଥିବେ, ଲାଭ କଥା ଗୋଟିକ ଆସିବ, ବ୍ୟବସାୟ ଭିତରେ କରୁଛନ୍ତି ସାର୍, କେତେ କ'ଣ ରଖିଲେ କେତେ ଲାଭ ପାଇପାରିବେ?
1: ମାର୍କେଟକୁ ଦେଖି ଆମେ ଆମର ପ୍ରୟୋଗ କରିବା। ମାର୍କେଟରେ ଦେଖନ୍ତୁ, ଅଣ୍ଡା ରିଟେଲ୍ ପ୍ରାଇସ୍ ହାରାହାରି 6-6.5 ଟଙ୍କା ସାର୍ ବିକ୍ରି ହେଉଛି, ଗୋଟେ ଡଜନ ଅଣ୍ଡା ହାରାହାରି 72-80 ଟଙ୍କା ପଡ଼ୁ। ଆମର ପ୍ରଡକ୍ସନ କଷ୍ଟ ଆପଣ ଦେଖିବା ଯଦି ସାମାନ୍ୟ 5 ଟଙ୍କାର ସାମାନ୍ୟ କମ୍ ପଡ଼ୁଛି। ମୁଁ ଦେଖୁଥିଲି ବେଷ୍ଟ ପ୍ରଡକ୍ସନରେ ଆପଣ ଦାନା ନିଜେ ତିଆରି କଲେ, ସେଥିରେ ଆପଣ ଇକୋନୋମାଇଜ୍ କଲେ, ତାକୁ ଆଣିକି ନିଜେ ପରିବେଷଣ କଲେ, ଆପଣ ଶ୍ରମ ଦାନ ବିଷୟରେ ନିଜେ ଇନଭଲ୍ଭ ହେଲେ, ପରିବାର ଲୋକ ଇନଭଲ୍ଭ କଲେ, ଶ୍ରମଦାନ କମିଗଲା। ଯେତେ ଇନପୁଟ କମ୍ ରହିବ, ଯେତେ ଆଉଟପୁଟ ଅଧିକ ରହିବ, ସେତିକି ପରିମାଣରେ ସେତିକି ଅନୁପାତରେ ଆମକୁ ଲାଭ ମିଳିବ। ହାରାହାରି ଗୋଟେ ଜିନିଷରୁ ମନେ ରଖନ୍ତୁ, ଗୋଟେ ବ୍ରଏଲର ପିଛା ଆମେ ଯେଉଁଟାକୁ ହାରାହାରି 140-150 ଟଙ୍କାରେ ମାର୍କେଟରେ କିଣୁଛେ, ତା ପାଇଁ କମ୍ସେକମ୍ 85-88 ଟଙ୍କା ତାର ଇନପୁଟ କଷ୍ଟ ଯାଉଛି। ତାର ମୁଖ୍ୟ ଅଂଶ ହେଉଛି ଦାନା। ଦାନା କଷ୍ଟ ମୁଁ କହିସାରିଛି, 40 ଟଙ୍କାରୁ ଉର୍ଦ୍ଧ୍ୱ ହେଇଯାଉଛି ବ୍ରଏଲର ଦାନା, ଲେୟର ଦାନା ହେଲେ ହାରାହାରି 35-36 ଟଙ୍କା 15 ରହୁଛି। ତାହେଲେ ଦାନା ବାବଦରେ କେବଳ ସେ 85 ଟଙ୍କା ଦାନା ଖାଇଦେଉଛି, ଟୁ ପ୍ରିପେୟାର 1 କିଲୋ। ଗୋଟେ କିଲୋ ମାଂସ ଆସିବା ପାଇଁ 50 ଟଙ୍କା ଦାନା ଖାଇସାରେ। ତେଣୁ ଆମେ ଏଭଳିଆ ଭାବେ ବିକିବା, 50 ଟଙ୍କା ତାର ଯୋଗାଣ ଖର୍ଚ୍ଚ, ତା ଭିତରେ ତାର ଚିକ୍ର ଦାନା, ଚିକ୍ର ଯେଉଁ କଷ୍ଟ କିଣିଥିଲେ 35% ତା କଷ୍ଟ ମିଶିବ, ଏମିତିକି ଚିକ୍ଟି ହାରାହାରି 2 କିଲୋ ପାଖାପାଖି ଓଜନ ଯଦି ବିକିବା, ତାହେଲେ ଆମକୁ କମ୍ସେ କମ୍ ହାତରେ କୁକୁଡ଼ା ପିଛା 15-20 ଟଙ୍କା ପର୍ଯ୍ୟନ୍ତ ଆସିପାରେ। ତେଣୁ ଗୋଟେ ଲୋକ ଯଦି 1000 ଲେୟର ରଖିବ, ଗୋଟେ ଫାର୍ମ କରିବ, ସେ କମ୍ସେ କମ୍ 5000 ଉର୍ଦ୍ଧ ପଇସା ନିଜ ପାଇଁ ସେ ରୋଜଗାର କରିପାରିବ ଆଜ୍ ଏ ଆଉଟପୁଟ। ତେଣୁ 5-10 ହଜାର ନ ପାଇବ, ତାହେଲେ ସେ କାହିଁ କରିବ
0: ମାସକୁ? ନିଶ୍ଚିତ ଭାବରେ ବହୁତ ବହୁତ ଧନ୍ୟବାଦ ସାର୍, ଆଜି ଯାହା ଆମର ଆଲୋଚନା ଥିଲା ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ପାଳନ ମାଧ୍ୟମରେ ରୋଜଗାର ବୃଦ୍ଧି, ତାର ସବୁ ଦିଗ ଆମର ଚାଷୀ ଭାଇ ଭଉଣୀମାନେ ଜାଣିପାରିଲେ। ଆଶା କରୁଛୁ ନିଶ୍ଚିତ ଭାବରେ ଆମର ଚାଷୀ ଭାଇମାନେ ଆପଣ ଯାହା କହିଲେ ଯଦି ଧ୍ୟାନ ଦିଅନ୍ତି, ତାହେଲେ ନିଶ୍ଚିତ ଭାବରେ ସଫଳତା ପାଇବେ, ରୋଜଗାର କରିପାରିବେ, ଖୁସିରେ ମଧ୍ୟ ରହିପାରିବେ। ଭାଇ ଓ ଭଉଣୀମାନଙ୍କ ପାଇଁ ଗୋଟେ ଅପୂର୍ବ ସୁଯୋଗ ନିଶ୍ଚୟ ହାତକୁ ନିଅନ୍ତୁ। ଧନ୍ୟବାଦ ସାର୍, ନମସ୍କାର।
1: ଧନ୍ୟବାଦ ମ୍ୟାଡମ୍।
0: ବୁଝିଲୁ ରାଜୁଆ?
2: ଆଜ୍ଞା।
0: ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ପାଳନ ଏବଂ ଏହାରି ମାଧ୍ୟମରେ ରୋଜଗାର ବୃଦ୍ଧି ଆମେ ତ ଶୁଣିଲେ, ତାହେଲେ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଯେଉଁମାନେ କୁକୁଡ଼ା ପାଳନ କରୁଛନ୍ତି, ସେମାନେ ମଧ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ କାମ କରନ୍ତୁ, ଯାହାଦ୍ୱାରା କି ସେମାନେ ଅଧିକ ଲାଭ ପାଇପାରିବେ। ବହୁତ ବହୁତ ଧନ୍ୟବାଦ ଆମର ବିଶେଷଜ୍ଞ ମହାଶୟଙ୍କୁ। ରାଜୁଆ,
2: ଆଜ୍ଞା,
0: ଆଉ କଣ ଏଥର ଚାଷୀ ଭାଇଙ୍କ କଥା କଣ ଶୁଣିବାନି ନା କଣ?
2: ନିଶ୍ଚିନ୍ତ ଶୁଣିବା ନା, ଆମର ଏ କାର୍ଯ୍ୟକ୍ରମ ପରା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ସେମାନଙ୍କର ଅନୁଭୂତି ଶୁଣେଇ ଦେବା ଗୋଟେ।
0: ହଉ
3: ଭାଇ, ନମସ୍କାର।
4: ନମସ୍କାର।
3: ଆପଣଙ୍କ ପରିଚୟ ଟିକେ ଦେଲେ।
4: ନା, ପବିତ୍ର ମନ ଖଟେଇ, ଗ୍ରାମ କଣ୍ଟିଗେରା, ଜିପି ଆମ୍ବପଡା, ବ୍ଲକ ବ୍ରହ୍ମଗିରି, ଡିଷ୍ଟ୍ରିକ୍ଟ ପୁରୀ।
3: ଆପଣ ଚାଷବାସ କରନ୍ତି?
4: ଚାଷ କରେ, ଧାନ ଚାଷ ସହିତ ଛତୁ ଚାଷ ମଧ୍ୟ ମୁଁ କରେ।
3: ମୁଖ୍ୟତଃ କେଉଁ ଚାଷକୁ ଆପଣ ଧ୍ୟାନ ଦିଅନ୍ତି ଅଧିକ?
4: ମୁଖ୍ୟତଃ ଛତୁ ଚାଷକୁ ମୁଁ ପ୍ରାଧାନ୍ୟ ଦିଏ।
3: ଇଏ ଯେଉଁ ଛତୁ ଚାଷ କରୁଛନ୍ତି, କେମିତି ତାର ପ୍ରଣାଳୀ ରହିଛି, ଛତୁ ପାଇଁ କ'ଣ ସବୁ ଆବଶ୍ୟକତା ରହିଛି?
4: ଛତୁ

0: ପାଇଁ ଧାନର ଛଣଟି ନିହାତି ମୁଖ୍ୟ ଆବଶ୍ୟକ। ଛଣ ଏବଂ ଚୋକଡ଼ ପଲିଥିନ୍, ଏ ତିନୋଟି ଜିନିଷରେ ଛତୁ ହିଁ ପ୍ରସ୍ତୁତ ହୁଏ।
1: ଏ ଯେଉଁ ଛତୁ ପ୍ରସ୍ତୁତ କରନ୍ତି, ଏ ଯେଉଁ ଆବଶ୍ୟକୀୟ ସାମଗ୍ରୀ କିଭଳି ଭାବରେ ତାକୁ ବ୍ୟବହାର କରନ୍ତି, କେତେ ଜମି ଦରକାର?
0: ଜମି ଛତୁ ଚାଷ ପାଇଁ ଆପଣ ଯେତେ ନେଇପାରିବେ, ବାସ୍ତବିକ ଯଦି 10 ଡିସିମିଲ ଜମିରେ ଆପଣ ଚାଷ କରିବେ ତାହେଲେ ଆପଣ ସ୍ୱାବଲମ୍ବୀ ହେଇପାରିବେ।
1: କେମିତି ପ୍ରସ୍ତୁତ କରିଥାନ୍ତି
0: ଛତୁ ପାଇଁ? ଏକ୍ଚୁଆଲି 2 ମିଟରରେ 2 ମିଟରରେ ଗୋଟେ କୁଣ୍ଡ ପ୍ରସ୍ତୁତ କରିବେ। କୁଣ୍ଡ ପ୍ରସ୍ତୁତ କରିକିରି 12 ଘଣ୍ଟା ଛଣଟାକୁ ବୁଡ଼ାଇବେ। ଛଣଟିକି 2-3 ଘଣ୍ଟା ପାଣିଟାକୁ ଡ୍ରେନେଜ୍ କରିଦେବେ ବା ଛାଣିଦେବେ। ଯଦି କୁଣ୍ଡରେ ଆପଣ କରୁଛନ୍ତି, ୱାଟର୍ ଟ୍ୟାଙ୍କ ଭିତରେ ପାଣି ଯଦି ଭିଜାଉଛନ୍ତି ତାହେଲେ ତାକୁ ଡ୍ରେନେଜ୍ ମାଧ୍ୟମରେ ଡ୍ରେନ୍ ପାଣି କରିଦେବେ। 2 ଘଣ୍ଟା ପରେ ଛଣରେ ପାଣିଟି ନିଗିଡ଼ି ଯାଇଥାଏ, ଶୁଖିଲା ହେଇଯାଇଥାଏ। ତାକୁ ବେଡ଼୍ ପ୍ରସ୍ତୁତ କରିବା ପାଇଁ ଯେଉଁ ଆପଣ ଛତୁ ବେଡ଼୍ ପ୍ରସ୍ତୁତ ଯେଉଁଠି କରୁଛନ୍ତି ସେଠିକି ଡାଇରେକ୍ଟ ଛଣଟିକି ବୋହି ଆଣିବେ। ବୋହି ଆଣି ଏକ ପରସ୍ତ ଛଣଟିକି ପୂର୍ବ ପଶ୍ଚିମ ବା ଉତ୍ତର ଦକ୍ଷିଣ କରି ତାକୁ ବେଞ୍ଚାଇବେ। ବେଞ୍ଚାଇକିରି 2 ବିଡ଼ାରୁ 4 ବିଡ଼ା ଛଣ ଖୋଲିକି ଦିଅନ୍ତୁ, ଡାଇରେକ୍ଟ ଗୋଟା ବିଡ଼ା ମଧ୍ୟ ଦିଅନ୍ତୁ। ଅଲ୍ଟରନେଟ୍ କରିକି ବିପରୀତ ଦିଗରୁ ମଧ୍ୟ ତାକୁ ମଞ୍ଜି ଦେଇଦେବେ। ମଞ୍ଜିଟି ହେଉଛି ଆମର ଛତୁ ମଞ୍ଜିଟି, ବାସ୍ତବିକ ଆମର ଗହମ ମଞ୍ଜିରୁ ପ୍ରସ୍ତୁତ ହୋଇଛି। ଛତୁ ମଞ୍ଜି ଦେଇଦେଲା ପରେ ତାପରେ ଚୋଖଡ଼ ବେସନ ଦେଇକିରି ସେକେଣ୍ଡ ପରସ୍ତ ଛଣ ତାପରେ ବିଞ୍ଚାଇବେ। 3 ପରସ୍ତ ଛଣ ବିଞ୍ଚାଇ ସାରିଲା ପରେ ପଲିଥିନ୍ଟିକି ଆପଣ ଘୋଡ଼ାଇ ଦେବେ। 7-8 ଦିନ ପରେ ତାର ପିନ୍ ସବୁ ପଳେଇ ଆସିଥିବ, ତାକୁ ଏୟାର ଦେବା ପାଇଁ 7-8 ଦିନ ପରେ ଆପଣ ଟିକେ 2 ଘଣ୍ଟା ସକାଳେ 2 ଘଣ୍ଟା ଉପରବେଳେ 2 ଘଣ୍ଟା ଏୟାର ଦେବେ। ଏୟାର ଦେଲା ପରେ ପିନ୍ ଏରା ଗ୍ରୋଥ ହୋଇଯାଏ। ପିନ୍ ଗ୍ରୋଥ ହୋଇକିରି 15 ଦିନ ଭିତରେ ସମ୍ପୂର୍ଣ୍ଣ ଛତୁ ଇନକମ୍ ହୋଇଯାଏ। ଛତୁ ଏକ ଲାଭକାରୀ ଫସଲ ଏବଂ ମୁଁ ସେଥିରେ ବହୁତ ଲାଭ ମଧ୍ୟ ପାଇଅଛି। ବାସ୍ତବିକ ଛତୁ ଚାଷ କରିକିରି ମୁଁ ଅନେକ ଇମ୍ପ୍ରୁଭମେଣ୍ଟ ହେଇଛି।
1: ଭାଇ, ଆମର ଛତୁ ଆପଣ ଯେଉଁ ଚାଷ କରୁଛନ୍ତି, ଇଏ କେଉଁ ସମୟରେ ଛତୁ ଚାଷ କରୁଛନ୍ତି ଏବଂ କେଉଁ ପ୍ରକାର ଛତୁ ଚାଷ କରୁଛନ୍ତି?
0: ଛତୁ ଏକ୍ଚୁଆଲି ଆମର ପାଳ ଛତୁ ଆମେ ଚାଷ କରୁଛୁ। ଆପଣ ଡିସେମ୍ବର ମାସରୁ ଶୀତ ସମୟରେ ଗୋଟେ ଢେଙ୍ଗିରି ଚାଷ ଛାତ ହେଉଛି। ଡିସେମ୍ବର ମାସରୁ ଜୁନ୍ ମାସ, ଜୁଲାଇ ମାସ, ଅଗଷ୍ଟ ମାସ ପର୍ଯ୍ୟନ୍ତ ଛତୁ ଚାଷ ଆମେ କରିପାରିବା। ଛତୁ ଚାଷଟି ଡିସେମ୍ବର ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପାଳ ଛତୁରୀ କରିବା ପାଇଁ ଉପଯୁକ୍ତ ସମୟ। ପରବର୍ତ୍ତୀ ସମୟରେ ଯେଉଁ 3 ମାସ ତା ଦେହରେ ଢେଙ୍ଗିରି ଚାଷ, ଶୀତ ଦିନିଆ ଛତୁ ଚାଷ କଲେ ଠିକ ଲାଭବାନ ଆପଣ ହେଇପାରିବେ।
1: ତାହେଲେ ମୁଖ୍ୟତଃ ଆପଣ ପାଳ ଛତୁ ଚାଷ କରୁଛନ୍ତି?
0: ଆଜ୍ଞା।
1: ଇଏ ପାଳ ଛତୁରେ କେମିତି ଲାଭ ପାଇଥାନ୍ତି?
0: ବାସ୍ତବିକ ପାଳ ତ ଛଣ ରୋଟା ଭିତରେ ଯେଉଁ ଧାନ କଟା ଯାଉଛି, ଧାନ କଟା ମେସିନ୍ରେ ଛଣର ବ୍ୟୟ ବହୁତ ହୋଇସାରିଲାଣି। ଆମେ ଆଗୁଆ ନିଜେ ଚାଷ କରିକି ଯେଉଁ କାଟୁଥିଲୁ ସେଥିରେ ଭଲ ଲାଭ ହେଉଥିଲା, ଏଣେ କିଣିକି ଛଣ ପ୍ରସ୍ତୁତ କରିବା ଦ୍ୱାରା ଲାଭ ଟିକେ କମିଯାଉଛି। ଏଣେ ଛତୁ ହେଉଛି ଲାଭକାରୀ ଫସଲ। ଛତୁରେ ଯଦି ଆପଣ ଗୋଟେ ବେଡ଼୍ରେ 100 ଟଙ୍କା ପ୍ରସ୍ତୁତ କରିବେ, ପର୍ ବେଡ଼୍ରେ ଯଦି 5 ଗ୍ରାମ ଛତୁ ବି ହୁଏ, ଗୋଟେ ବେଡ଼୍ରୁ ଆମେ 10ଟି ଛଣ ବ୍ୟବହାର କରିକି କିଲେ ପର୍ଯ୍ୟନ୍ତ ଛତୁ ଆମେ ପାଇଛୁ। ଆଜିର ମାର୍କେଟରେ କିଲୋକର 200 ଟଙ୍କା ଦାମରୁ 250 ଟଙ୍କା 300 ଟଙ୍କା ପର୍ଯ୍ୟନ୍ତ ଛତୁ କେଜି ମାର୍କେଟ ଭ୍ୟାଲୁ ରହିଯାଉଛି। ବାସ୍ତବିକ 100 ଟଙ୍କା ଖର୍ଚ୍ଚ ହେଉଛି। 100 ଟଙ୍କାରେ ଯଦି ଆପଣ 150 ବିକିଲେ 50 ଲାଭ ପାଇଲେ, 200 ବିକିଲେ 100 ଲାଭ ପାଇଲେ, ଏବଂ ଯଦି 250-300 ଆଡ଼ିକି ଗଲେ ଆପଣ ଯାହା ବେନିଫିଟ୍ ପାଇଲେ, ଟଙ୍କାଟିଏ ଖର୍ଚ୍ଚ କରିକିରି 15 ଦିନରେ ଆପଣ 3 ଟଙ୍କା ପାଇପାରିବେ, 2 ଟଙ୍କା ପାଇପାରିବେ, 1.5 ଟଙ୍କା ପାଇପାରିବେ।
1: ବହୁତ ବଢ଼ିଆ କଥା। ଯେଉଁ ଚାଷୀ ଭାଇ ଭଉଣୀ ମାନେ ମନ ବଳଉଛନ୍ତି ଛତୁ ଚାଷ କରିବା ପାଇଁ, ସେମାନେ ଛତୁ ଚାଷ କଲେ ଭଲ ଲାଭ ପାଇପାରିବେ?
0: ନିହାତି ଆଜ୍ଞା।
1: ବହୁତ ବଢ଼ିଆ ଭାଇ, ଛତୁ ଚାଷ କଲେ ଯେଉଁ ଭାଇ ଭଉଣୀ ମାନେ ଲାଭ ପାଉଛନ୍ତି, ଆହୁରି ଅଧିକ ଲାଭ ପାଆନ୍ତୁ, ଉପଯୁକ୍ତ ଯତ୍ନ ନିଅନ୍ତୁ। ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମର ଆକାଶବାଣୀ ପୁରୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବୁଝିଲୁ ରାଜୁଆ?
1: ଆଜ୍ଞା।
2: ଆରେ ଚାଷୀ ଭାଇଙ୍କ କଥା ତ ଭଲ ଭାବରେ ତୁ ପଚାରିଲୁ, ଚାଷୀ ଭାଇ ମଧ୍ୟ ଭଲ ଭାବରେ କହିଲେ। ଏମିତି ଯଦି ଆମର ଚାଷୀ ଭାଇ ଭଉଣୀ ମାନେ ତାଙ୍କରି ପରାମର୍ଶ ଅନୁସାରେ ତାଙ୍କ କଥାକୁ ଅନୁସରଣ କରନ୍ତି, ତାହେଲେ ନିହାତି ଭାବରେ ସେମାନେ ମଧ୍ୟ ଗୋଟେ ଭଲ ଚାଷୀ ହେଇପାରିବେ ଆଉ ଅଧିକ ରୋଜଗାର କରିପାରିବେ। ବହୁତ ବହୁତ ଧନ୍ୟବାଦ ଆମର ଚାଷୀ ଭାଇଙ୍କୁ। ତେବେ ଘଡ଼ିକି ଟିକେ ଦେଖୁନୁ
1: ଅପା, ଏତେ ସବୁ ଆଲୋଚନା ଭିତରେ ଆମର ସବୁ ଆଲୋଚନା ପଡିଗଲା, ଆଉ ଗୀତ ବି ଶୁଣିଲେ, ଏଥର ଆମେ ଘରକୁ ଯିବା।
2: ହଁ ରେ ବାପା ରାଜୁଆ, ତେଣେ କେତେ କାମ ଅଛି ଲୋ ମା। ହଉ, ଆଜି ତ ଆମର ସମୟ ହେଇଯାଇଛି ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନ୍ୟପା
1: ଆଉ ମୁଁ ରାଜୁଆ, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ମାନସୀ ଦେଇ ଏବଂ ରଞ୍ଜନ କୁମାର ମୁଦୁଲି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ।

ଶୁଣନ୍ତୁ, ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ସମ୍ପର୍କିତ ଏକ ପ୍ରେସ୍ ବିଜ୍ଞପ୍ତି। ନିଯୁକ୍ତି ବର୍ଷ 2026-2027 ପାଇଁ ଭାରତୀୟ ସେନାର ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 1 ଜୁନ୍ 2026 ଠାରୁ 12 ଜୁନ୍ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କୋଲକାତାର ନିଯୁକ୍ତି ଜୋନ୍ରେ ସିକିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟ ପାଇଁ ଏହି ପରୀକ୍ଷା 7 ସହରରେ ଅନୁଷ୍ଠିତ ହେବ। କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜୀକରଣ ସମୟ 10 ଅପ୍ରେଲ୍ 2026 ବନ୍ଦ ହୋଇଗଲା। ପ୍ରାର୍ଥୀମାନେ 15 ମଇ 2026 ଠାରୁ

ସିଇଇ 1 ଜୁନ୍ 2024 ଠାରୁ 12 ଜୁନ୍ 2024 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କୋଲକାତାର ନିଯୁକ୍ତି ଜୋନ୍ରେ ସିକିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟ ପାଇଁ ଏହି ପରୀକ୍ଷା 7 ସହରରେ ଅନୁଷ୍ଠିତ ହେବ। କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜୀକରଣ ସମୟ 10 ଅପ୍ରେଲ୍ 2024 ବନ୍ଦ ହୋଇଗଲା। ପ୍ରାର୍ଥୀମାନେ 15 ମଇ 2024 ଠାରୁ www.joinindianarmy.nic.in ସେମାନଙ୍କର ପ୍ରବେଶପତ୍ର ଦେଖିପାରିବେ ଏବଂ ଡାଉନଲୋଡ଼ କରିପାରିବେ। ସଫଳତାର ସହ ପଞ୍ଜୀକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ପ୍ରବେଶପତ୍ର ପାଇନାହାନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ARO ସହିତ ଯୋଗାଯୋଗ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା CEE ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରଶ୍ନ ଥିବା ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ପ୍ରାସଙ୍ଗିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ। ହ୍ୟାଲୋ ଆକାଶବାଣୀ ପୁରୀ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ।
1: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସ ପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ

ଚକ୍ଷୁକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: हेलो
1: हेलो
0: हेलो आकाशवाणी पूरी कार्यक्रम आपनको परिचय दियंतु।
1: हेलो, मो ना आराधना महांती, पूरी कहूँ।
0: किछि आपनको विषय आम श्रोता मानको कहंतु।
1: मु गीत सिखे आउ डिबेट कंपटीशन रे भी आम स्कूल रे हला बेले मु भाग निए, सेथरे प्राइज भी पाइछि, किछि प्रोग्राम भी अटेंड करिछि। मोर एबे दशम परीक्षा देछि।
0: अच्छा, पढा पढे ठीक चालछि?
1: आज्ञा।
0: आउ आगुको जीवन रे कोन करबाकु लक्ष्य रहिछि?
1: ଆଗକୁ ମତେ ଗୋଟେ ସିଙ୍ଗର ହେବାର ଅଛି, ଆଉ ତା ସହିତ ଭଲ ପାଠ ପଢିକିରି ଲୋକମାନଙ୍କର ସେବା ବି କରିବାର ଅଛି।
0: ବହୁତ ସୁନ୍ଦର। ତେବେ ଯୋଉ ସଙ୍ଗୀତ ଶିକ୍ଷା କରିଥିଲେ, କାହାଠାରୁ ଶିଖିଥିଲେ, କେତେ ବର୍ଷ କୋଉ ସଙ୍ଗୀତ ଶିଖିଛନ୍ତି?
1: ମୁଁ ଓଡ଼ିଶୀ ସଙ୍ଗୀତ ଶିଖିଛି। ମୁଁ ଶ୍ରୀ ଲିଙ୍ଗରାଜ ମିଶ୍ରଙ୍କ ଠୁ 10 ବର୍ଷ ଶିକ୍ଷା ଗ୍ରହଣ କଲେଣି।
0: ଠିକ ଅଛି, ସଙ୍ଗୀତ କ୍ଷେତ୍ରରେ ନିଶ୍ଚିତ ଭାବରେ ଆଗକୁ ଯାଆନ୍ତୁ। ଆମର ଯୋଉ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ, କଣ କଣ ଶୁଣୁଛନ୍ତି, କେମିତି ଲାଗୁଛି ଆପଣଙ୍କୁ?
1: ମୁଁ ସକାଳୁ ଯୋଉ ଭଜନ ଆଉ ସଙ୍ଗୀତ ଦଉଛି, ପଲ୍ଲୀ ଗୀତ ସେଗୁଡାକ ଶୁଣୁଛି, ଯୁବବାଣୀ କାର୍ଯ୍ୟକ୍ରମ ଆଉ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣୁଛି। ରାତିରେ ବି ଯୋଉ କୃଷି କାର୍ଯ୍ୟକ୍ରମ ଗୁଡିକ ଦଉଛି ତାକୁ ଶୁଣୁଛି, କୃଷି ବିଷୟରେ। ଆଉ ସକାଳୁ କିଛି ଆମର ହେଲ୍ଥ ବିଷୟରେ କିଛି କହୁଛନ୍ତି ଯୋଉ, ତା ବିଷୟରେ ଶୁଣୁଛି। ତାପରେ ବିବିଧ ଭାରତୀ ବି ଶୁଣୁଛି, ନୂଆ ନୂଆ ଗୀତ ଜାଣିବାକୁ ମିଳୁଛି।
0: ଆଉ ଏଇ ଯୋଉ ସଙ୍ଗୀତ କ୍ଷେତ୍ରରେ ପରିବାରରେ କିଏ ବେଶୀ ପ୍ରେରଣା ଦିଅନ୍ତି?
1: ପରିବାରରେ ସମସ୍ତେ ପ୍ରେରଣା ଦିଅନ୍ତି।
0: ଆମର କାର୍ଯ୍ୟକ୍ରମ ଏମିତି ଆଗକୁ ମଧ୍ୟ ଶୁଣନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ହିନ୍ଦୀର ମନମୋହନା ଗୀତ।
0: ଠିକ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଧନ୍ୟବାଦ।

0: हेलो
1: ହଁ ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଆଜ୍ଞା ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ହଁ, ସ୍ୱର୍ଣ୍ଣପ୍ରଭା ଭଉଣୀ କେମିତି ଅଛନ୍ତି?
1: ଆଜ୍ଞା ମୁଁ ପୁରା ଭଲ ଅଛି।
0: ଆପଣ ଆମର କାର୍ଯ୍ୟକ୍ରମର ନିୟମିତ ଶ୍ରୋତା, ଆଗରୁ ମଧ୍ୟ ଫୋନ୍ କରିଛନ୍ତି। ଆପଣଙ୍କର ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ସବୁ ରହିଛି,
1: ଆଜ୍ଞା
0: ଏବେ ସବୁ କ'ଣ କାମ ଚାଲିଛି ଆପଣଙ୍କର?
1: ସବୁ ତ କାମ ଚାଲିଛି। ବର୍ତ୍ତମାନ ଲୋନ୍ ଏବେ ଆସିଛି ଆମର
0: କେତେ ଟଙ୍କା ଋଣ ଆଣିଛନ୍ତି?
1: 3 ଲକ୍ଷ ଋଣ ଆଣିଛୁ। ଆଜ୍ଞା
0: କ'ଣ କ'ଣ କରିବେ ବୋଲି ଭାବିଛନ୍ତି?
1: ଆଜ୍ଞା ଆମେ ତ 12 ଜଣ ଅଛୁ। ଆମ ସମସ୍ତେ ମିଶିକି ଗୋଟେ କରିବୁ, ନହେଲେ ଯିଏ ଯାହା ବାଟରେ ନିଜେ ଭାଗ କରିକି ଟଙ୍କା ନେଇକି ଯିଏ ଯାହା ଘରେ କୁଟୀର ଶିଳ୍ପ କରିକି ଯିଏ ଯାହା କରିବ ସେମିତି କରିବେ ବୋଲି ଆମେ କଥା ହେଇଛୁ। ଆଜ୍ଞା
0: ଆଚ୍ଛା, ଯାହା ବି କରନ୍ତୁ, କିଛି କିଛି ଏଇ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆପଣ ଆଗକୁ ଯାଇପାରିବେ। ଆପଣଙ୍କର ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟିବ, କାମରେ ମଧ୍ୟ ଆପଣଙ୍କର ଆଗ୍ରହ ଆସିବ। ବର୍ତ୍ତମାନ ଖରାଦିନ ଚାଲିଛି, ସେଠି କେମିତି ପରିସ୍ଥିତି ଆପଣଙ୍କର?
1: ଆଜ୍ଞା ଖରା ତ ଚାଲିଛି, ବହୁତ ଗ୍ରୀଷ୍ମ ତାପ ପ୍ରବଳ ଖରା ହଉଛି, ଆଉ ମଝିରେ ଟିକେ ଭଲ ଥଣ୍ଡା ଲାଗୁଥିଲା, ଟିକେ ମେଘ ପାଗ ଟିକେ ଭଲ ଥିଲା, ଆଉ ପୁଣି କାଲିଠୁ ପୁଣି ପ୍ରବଳ ଖରା, ଆମର ବହୁତ ତାପମାତ୍ରା ବି ବଢ଼ିଗଲାଣି, ଆଉ ଖରା ବହୁତ ହଉଛି, ଗରମ ହଉଛି, ତ ଆମେ ସେମିତି ସତର୍କ ହେଇ ସଚେତନ ହେଇକି ଅଛୁ। ଆଜ୍ଞା
0: ଆଚ୍ଛା, ବରଗଡ଼ ଅଞ୍ଚଳରେ କ'ଣ ସବୁ ଦର୍ଶନୀୟ ସ୍ଥାନ ରହିଛି, ପର୍ବପର୍ବାଣି ସବୁ କ'ଣ ପାଳନ ହୁଏ?
1: ଆମର ତ ବରଗଡ଼ ଅଞ୍ଚଳରେ ବହୁତ ପର୍ବପର୍ବାଣି, 12 ମାସରେ 13 ଯାତ୍ରା ଯୋଉ କହନ୍ତି ସେଇଟା ଚାଲିଛି, ଆଉ ବହୁତ ପର୍ଯ୍ୟଟନ ସ୍ଥଳ

0: ବି ଅଛି, ଆମର ବହୁତ ଦର୍ଶନୀୟ ସ୍ଥାନ ବି ଅଛି, ଆମର ବରଗଡ଼ ଡିଷ୍ଟ୍ରିକ୍ଟରେ ତ ନୃସିଂହନାଥ ପୁରା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର, ଆଉ ସେଇଟା ଅଛି, ଆଉ ବୈଷ୍ଣବ ଦେବୀ ଅଛନ୍ତି, ଆଉ ବହୁତ ଆମର ଶକ୍ତିପୀଠ, ଆମର ମହାଦେବଙ୍କ ମନ୍ଦିର ବି ସବୁ, ଶିବ ମନ୍ଦିର ବହୁତ ଅଛି, ଦେଖିବା ଜାଗା ବହୁତ ଅଛି ଆଜ୍ଞା, ଆଉ ଆମେ ପର୍ବପର୍ବାଣୀରେ ଯାଉ, ସେଠିକି ମଧ୍ୟ ଦର୍ଶନ କରୁ।
1: ଯାହା ହଉ, ଆପଣଙ୍କ କଥାରୁ ଆପଣଙ୍କ ଅଞ୍ଚଳର ସବୁ ବିଷୟରେ ବହୁତ କିଛି ଜାଣିହେଲା, ଆମ ଶ୍ରୋତାମାନେ ମଧ୍ୟ ଜାଣିବାକୁ ପାଇଲେ। ଆଉ କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ସେଇଟା ଶଙ୍ଖା ସିନ୍ଦୁର ଗୀତ
1: ଆମେ ଶୁଣଉଛୁ ଆପଣଙ୍କ ପାଇଁ। ଏଇ ଗୀତଟିକୁ ରହିଲୁ, ଅନେକ ଧନ୍ୟବାଦ।
0: ଆଜ୍ଞା ଧନ୍ୟବାଦ, ନମସ୍କାର।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୂଲ୍ୟସନ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

0: କାର୍ଯ୍ୟକ୍ରମ ଆରମ୍ଭରେ ଦ୍ୱୈତ କଣ୍ଠରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, କଥାଚିତ୍ର ଆନ୍ ମିଲୋ ସାଜନା।
1: अच्छा तो हम चलते हैं।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଶିଳ୍ପୀ ଇରା ମହାନ୍ତି ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ।